ଆକାଶବାଣୀ ରାଉରକେଲା, ଆଜି ସୋମବାର, ବୈଶାଖ 21 ଦିନ, 1948 ଶତାବ୍ଦ, 2026 ମସିହା ମଇ 11 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରୁଛୁ FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ଭଜନଟିକୁ ଶୁଣୁଥିଲେ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ ଲିଙ୍ଗରାଜ ଚିହ୍ନାଙ୍କ ରଚନାରୁ। ପରବର୍ତ୍ତୀ ଭଜନଟିକୁ ଶୁଣିବା ସୀମନ୍ତିନୀ ନନ୍ଦଙ୍କ କଣ୍ଠରେ ସୁରେଶ କୁମାର ଦାସଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଚନ୍ଦ୍ରମଣି ଲେଙ୍କାଙ୍କ କଣ୍ଠରେ ଭୀମ ଭୋଇଙ୍କ ରଚନାରୁ ଏହି ଭକ୍ତିଭରା ଭଜନଟିକୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଟେଲିଫୋନ୍ ନମ୍ବରରେ। ଟେଲିଫୋନ୍ ନମ୍ବରଟି ହେଉଛି 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଗୀତଟିକୁ ଶୁଣିବା ନିର୍ମଳା ସ୍ୱାଇଁଙ୍କ କଣ୍ଠରେ କ୍ଷୀରସାଗର ପ୍ରଧାନଙ୍କ ରଚନାରୁ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶ୍ରୀରାମଚରିତ ମାନସର 154ତମ ଅଧ୍ୟାୟ।
1: एपिसोड 154।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଶ୍ୱ ଆର୍ଥିକ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ସମସ୍ୟା ଆଉ ଅନ୍ତର୍ଜାତୀୟ ସଂଘର୍ଷ ଲାଗି ଦେଖାଦେଇଥିବା ସ୍ଥିତିର ମୁକାବିଲା କରବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାମୁହିକ ଚେଷ୍ଟା ଲାଗି ଆହ୍ୱାନ ଦେଇଛନ୍। ଗଲାକାଲି ହାଇଦ୍ରାବାଦଠାରେ ଗୋଟିଏ କାର୍ଯ୍ୟକ୍ରମଟି ସମ୍ବୋଧନ କରିକି ଶ୍ରୀ ମୋଦି ପେଟ୍ରୋଲ ଡିଜେଲର ବ୍ୟବହାର କମାବାର ସହିତ ସାର୍ବଜନୀନ ପରିବହନ, କାର୍ ପୁଲିଂ ଆଉ ବୈଦ୍ୟୁତିକ ଗାଡ଼ି ବ୍ୟବହାର ବଢ଼ାବାର୍କେ ପରାମର୍ଶ ଦେଇଛନ୍। ଇତାର ସହିତ ବିଦେଶୀ ମୁଦ୍ରା ସଂରକ୍ଷଣ, ସ୍ୱଦେଶୀ ଦରବକେ ପ୍ରାଥମିକତା, ଚାଷ କ୍ଷେତ୍ରଟି ରାସାୟନିକ ସାରର ବ୍ୟବହାରକେ କମାବାର, ଦରକାର ନାଇଥିଲେ ସୁନା ନାଇଁ ଘିନ୍ବାର ଆଉ ବିଦେଶ ଯାତ୍ରା ନାଇଁ କରବାର୍କେ ଲୋକକୁ ପରାମର୍ଶ ଦେଇଛନ୍। କୋଭିଡ୍ ସମୟ ବାଗିର୍ ଘରୁ କାମ ଆଉ ଅନ୍ଲାଇନ୍ ବୈଠକ ବ୍ୟବସ୍ଥାକେ ଫେର୍ଘାଏ ମୂଲ କରବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ଗୁଜରାତର ସୋମନାଥ ମନ୍ଦିରନ ଉସତ ଉଷ୍ଣାକିଥି ସୋମନାଥ ଅମୃତ ପର୍ବ 2026 ମୂଲ ହେଇଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉପସ୍ଥିତି ଆଜି ସେଠାରେ ଧ୍ୱଜପୂଜା ଆଉ ମହାପୂଜା କରାଯିବା। 1026 ମସିହାଥି ସୋମନାଥ ମନ୍ଦିର ଉପରେ ପହିଲା ଥର ଲାଗି ଆକ୍ରମଣ କରାଯାଇଥିଲା। ଏ ବଛର ତାହାକେ ହଜାରେ ବର୍ଷର ପୁରିଛି। 1991 ମସିହାଥି ସୋମନାଥ ମନ୍ଦିର ଫେର୍ଘାଏ ଖୋଲାଯାଇଥିଲା। ଚଳିତ ବଛର ତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଦେଶର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେ ସମୟଥି ଇତାକି ଦେଶ ଉଦ୍ଦେଶ୍ୟଥି ଉତ୍ସର୍ଗ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ଆଇନ ଶୃଙ୍ଖଳା ଆଉ ଅପରାଧ ନିୟନ୍ତ୍ରଣକେ ଆହୁରି ବରକସ କରବାର୍ ଲାଗି ଗଲାକାଲି ଭୁବନେଶ୍ୱର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ଏ ଅବସରରେ ରାଜ୍ୟର ସବୁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅପରାଧ ବିରୋଧୀ ଖାସ୍ ପଦକ୍ଷେପ ନେବାର ସହିତ ଲୋକଙ୍କ ସାଙ୍ଗେ ପୁଲିସ୍ର ଆସ୍ଥାକେ ମଜବୁତ କରବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ଜରୁରୀକାଳୀନ ସହାୟତା ଯାନ ERVT କାମ କରୁଥିବା ସବୁ କର୍ମଚାରୀମାନଙ୍କୁ ବୃତ୍ତିଗତ ଆଉ ବ୍ୟବହାରିକ ତାଲିମ ଦେବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ସବୁଦିନ ସକାଳ 9 ବଜେ ଆଗନୁ ରାଜ୍ୟର ସବୁ ଥାନାନ ନିୟମିତ ଭାବେ ବ୍ରିଫିଂ ପରେଡ୍ କରବାର୍କେ ବି ନିର୍ଦ୍ଦେଶ ଦେଇଛନ୍। ଏବେ 15 ଦିନ ଭିତରେ ପୁଲିସ୍ର ସକାରାତ୍ମକ କାମ ଆଉ ଜନସେବାମୂଳକ ଭୂମିକା ବାବଦେ ଲୋକେ ଅବଗତ ହେବେ ବୋଲି ଶ୍ରୀ ଖୁରାନିଆ ଏ ଅବସରରେ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ରତ୍ନ ଅଳଙ୍କାରମାନଙ୍କର ଗଣତି ମଣ୍ଟି କାମ ଆଇଷ୍ଠାନୁ ମୂଲ ହେବା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରଥି ମଧ୍ୟାହ୍ନ ଧୂପ ଉତ୍ରୁ ଭିତର ରତ୍ନଭଣ୍ଡାର ରତ୍ନ ଗଣତି କାମ କରାଯିବା। 2 ଦିନ ଧରିକରି ଏ ଗଣତି କାମ କରାଯିବା। ଅକ୍ଷି ତୃତୀୟା ଦିନ ମହାପ୍ରଭୁମାନଙ୍କର ବାହାର ଚନ୍ଦନ ଯାତ୍ରା ଲାଗି ଏ କାମ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଗଲାକାଲି ମହାପ୍ରଭୁମାନଙ୍କର ବାହାର ଚନ୍ଦନ ଯାତ୍ରା ଶେଷ ହୋଇଥିବାର ବେଳେ ଆଇଷ୍ଠାନୁ ମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା ମୂଲ ହେବା। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ବଜେ ହେବାର୍କେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମିନତୀ ପାଣିଗ୍ରାହୀ, ଲିପିକା ବିଭାର, ଶତ୍ରୁଘ୍ନ ଲୁହା ଆଉ ଗଗନ ବାଗ ପ୍ରମୁଖ ଲୋକସଙ୍ଗୀତ ପରିବେଷଣ କରିବେ। ଇତାର ସହିତ ଦୀପାଲି ଚୌଧୁରୀ ଆଉ ତାଙ୍କର ସାଥୀମାନେ ସମ୍ବଲପୁରୀ ନାଚ ଆଉ ବୁଦ୍ଧଦେବ ବୁଦୁଲା ଆଉ ତାଙ୍କର ଦଲ କିଷାନ ଆଦିବାସୀ ନାଚ ପ୍ରସ୍ତୁତ କରିବେ। ବରଗଡ଼ ଜିଲ୍ଲାନ ଆଇଷ୍ଠାନୁ ଡାଲୁଆ ଧାନ ଘିନା ମୂଲ ହେବା। ଏଥିଲାଗି ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାର ବରଗଡ଼, ଅତାବିରା ଆଉ ପଦମପୁର ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସି ଅଧୀନ ଥିବା 183 ମଣ୍ଡି ଜରିଏ ଧାନ ଘିନାଯିବା। ଇଥର ଧାନ ବିକିବାର ଲାଗି ଜିଲ୍ଲାନ ମୋଟ 105,494 ଜନ ଚାଷୀ ପଞ୍ଜୀକରଣ କରିଛନ୍। ଗଲା ମାସ 24 ହୋଇଥିବା ଧାନ ଘିନା କମିଟି ବୈଠକଟି ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସନ୍ନ ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ପୁଲିସ୍ ଆଉ ସାଧାରଣ ଲୋକଙ୍କ ଭିତରେ ଭଲ ସମ୍ପର୍କ, ସାମାଜିକ ଗଣମାଧ୍ୟମନୁ ଶିଖବାର ଜିନିଷ, ସାଇବର ଅପରାଧ ସହିତ ସମାଜର ଦେଖାଦେଉଥିବା ଭିନ୍ ଭିନ୍ ସମସ୍ୟାମାନଙ୍କର ଆପୋଷ ସମାଧାନ ଦିଗେ ପୁଲିସ୍ର ସହଯୋଗ ବାବଦେ ଆଲୋଚନା କରାଯାଇଥିଲା। ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। 1998 ମେ ମାସର ଆଜି ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କର ନେତୃତ୍ୱଥି ଭାରତ ତରଫରୁ ରାଜସ୍ଥାନର ପୋଖରଣଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ହେଥିଲାଗି ଭାରତର ଇ ସାହସକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଫି ବଚନ ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନେ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଆଉ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଆଉ ଜାତୀୟ ପ୍ରଯୁକ୍ତି ପୁରସ୍କାର ଦିଆଯାଉଛି। দক্ষিণ আন্ডামান সাগর আর পাখর ইলাকান হইতিবা ঘূর্ণিবলয় লঘুচাপতি বদলিবা এতার প্রভাবতি রাজ্যে বর্ষার পরিমাণ বড়বা বলে ভুবনেশ্বর আঞ্চলিক পানিপাক বিজ্ঞান কেন্দ্র তরফ অনুমান করা যাচ্ছে। আবে 24 ঘণ্টা ভিতরে বিজুলি কড়কড়ি সহ বর্ষা হওয়া বলে 15টা জেলাকে সতর্ক সূচনা জারি করা যাইছে। এছনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে 7 বাজিকে 2 মিনিট থি জুহার।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: एनर्जी सिक्योरिटी का क्या महत्व है ये आज दुनिया का हर व्यक्ति महसूस कर रहा है। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही है। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंचा। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବା ବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପାଣିପାଗ। दक्षिण आंडामान सागर पार्श्वर्ती अंचल सक्रिय घूर्णिबल प्रभाव में दक्षिण पश्चिम बंगोपसगर में आज सुधा लघुचाप सृष्टि होवार संभावना रही। आंचलिक पाणीपाग विज्ञान केन्द्र सूचना अनुजाई यार प्रभाव में राज्य में वर्षा होवार संभावना रही। कालबैशाखी प्रभाव में राज्य में तापमात्रा ह्रास पाई। गतकाली प्राय सहर तापमात्रा 40 डिग्री सेल्सियस तले रही पाणीपाग केन्द्र पक्ष आंचलिक संवाद वर्तमान परी परवर्ती आंचलिक संवाद शुणीपर अपराह 2:32 मिनिट्रे
2: आकाशवाणी कटक आमर स्वास्थ्य कार्यक्रम शुणंतु खाद्य ही औषध आलोचना करिचंती डाक्टर रवींद्रनाथ प्रधान।
3: खाद्य और पानीय बंचिया पाई एकांत अपरिहार्य। खाद्य द्वारा शरीर धातु मानकर पोषण शरीर वृद्धि विभिन्न रोग प्रतिषेधक शक्ति वृद्धि जोगु विभिन्न प्रकार रोगरु शरीर रक्षा पाई थाए। यही खाद्य शरीर पक्षे उपकारी और अपकारी मध्य होइथाए। संतुलित आहार औषध तुल्य कार्य करिथाए। आवश्यकीय परिमाण रे मुग कोळथ हरड़ डाली शाग सबुज पनीपरिया कंद नाड़ और डंक तटका फल कम चर्बीजुक्त क्षीर घोल दही अंडार धला अंश माछ कुकुड़ा मांस सोरिष तेल सूर्यमुखी तेल नड़िया तेल चीनी और गुड़ तटका फल रस चा आवश्यक अनुजाई खाइले शरीर पुष्टि होता है। प्रत्येह विभिन्न प्रकार शाग जथा बथुआ पालंग कोशिला मेथी धनिया पत्र सोरिष पत्र सजना शाग विभिन्न प्रकार भजा और तरकारी करी खाइबा उचित। परिवा भितरे कलरा जन्ही भेंडी कखारु फूल और बंधाकोबी लाऊ ओऊ बीन टमाटो गाजर बीट आलु पणस मंजी अमृतभंडा सजना छुई कदली कदली भंडा प्रभृति तरकारी रूपे खाइबा उचित। विभिन्न ऋतु अनुसारे अँला सेव कमला कदली काजू अंगूर पिजुली पणस आंब जामु खजिरकोली आत नेहुआ लेंबू पाचिला अमृतभंडा सपुरी सपेटा स्ट्रॉबेरी और लिचु प्रभृति खाद्य शरीर को पुष्टि करने संगे संगे शरीर आवश्यक करुवा विभिन्न श्वेतसार पुष्टिसार और स्नेहसार खाद्य जोगाई थाए। खाद्यर सामंजस्यता सुषमता एकांत आवश्यक। खाद्यर सात्मता औषध भाव कार्य करे मात्र विरुद्ध भोजन शरीर को रोगग्रस्त कराए। विभिन्न रोग से खाद्यर नियमता उपरे गुरुत्व देवाक होइथाए। ऊर्ध रक्तचाप ब्रुकक जकृत जनित रोग से लुण वर्जित खाद्य खाइबा आवश्यक। बेसी तेल घी लुणिया लवणयुक्त लहुणी मांस माछ और सुखुआ पांपड़ तैलयुक्त आचार खाइबा अनुचित। विभिन्न असात्म खाद्य खाई आमे किपरि रोगग्रस्त हेउ ताहा वर्तमान विचार्य विषय। नान रुटी केक नूडल्स खाइबा द्वारा अग्निमांद्य अरुचि प्रभृति रोग होइथाए। अत्यधिक तेल भजा परिबा कदळी चिप्स आगरु सिझा जाइथिबा परिबा को बेसी दिन फ्रिज रे रखी खाइबा सुखिला फल सिराप भाबे करा जाइथिबा फल रस छेना लहुणी खुआ गुंड दूध क्षीरसर अंडार हलदिया अंश चिंगुड़ी विभिन्न प्रकार मांस अत्यधिक तेल वनस्पति घी चॉकलेट आइसक्रीम मद्य तेल रे रखा जाइथिबा आचार और लुणी बिस्कुट प्रभृति खाइबा द्वारा शरीर में मेद वृद्धि होगा संगे संगे मेदजनित रोग सृष्टि हुए। एणु सात्म आहार शरीर पक्षे उपयोगी। यह शरीर इंद्रिय और मन को प्रसन्न रखे। यह शरीर पक्षे औषध तुल्य कार्य करे।
2: आमर स्वास्थ्य रे सुनुथिले खाद्य ही औषध आलोचना करिथिले डाक्टर रवींद्रनाथ प्रधान।

0: শ্রোতা বন্ধুমানে কার্যক্রম শুনছেন আকাশবাণী কটক কেন্দ্রর কার্যক্রম প্রচারিত হয়েছে 308.6 মিটর তথা 972 কিলোহার্জ যোগে সময় বর্তমান সকাল 7:15 শুনন্তু ওড়িয়ারে সংবাদ
1: আকাশবাণী ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରରୁ ବିମାନ ଯୋଗେ ସୋମନାଥରେ ପହଞ୍ଚିବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11 ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
2: हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
1: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ୍ କ୍ଷମତା ପାଖାପାଖି 2 ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 GW ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 GW ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 GW 25 GW ପହଞ୍ଚିଛି। ରିପୋର୍ଟ କହିଛି, ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 billion ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 GW ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ମସିହା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0: କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ମସିହାରେ ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ୱିକେଟ୍ ଅକ୍ତିଆର କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସୁଚିସ୍ମିତା ପ୍ରଧାନ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆଜି ଏଥିରେ ବିଷୟବସ୍ତୁ ରହିଛି ଉଚ୍ଚ ରକ୍ତଚାପ ଓ ଏହାର ପ୍ରତିକାର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ମୋନାଲିସା ମହାନ୍ତି ଆଇଜେଜ୍ ରାଉରକେଲାରୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 7008248758। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତରେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଜୟ ହୋ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଗୁଜରାଟ ସୋମନାଥ ମନ୍ଦିରଠାରେ ଅନୁଷ୍ଠିତ ହେବାକୁ ଥିବା 75ତମ ସୋମନାଥ ଅମୃତ ପର୍ବର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଉଦ୍ବୋଧନର ସିଧା ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

0: कई सारे श्रोताओं ने उस शब्द को भी पहचान लिया है। जी हाँ, आप लोगों ने ये शब्द बिल्कुल सही पहचाना है। देखिए, थोड़ी सी मटरगस्ती करना तो हमें भी पसंद है कि शब्दों के बीच में कहीं नाम, सर्वनाम, विश्लेषण, कुछ भी विशेषण, कुछ भी हम जोड़ सकते हैं। तो जी हाँ, ये आपने सही कहा। एक साथ ही लिख रहे हैं, हमसे जो शब्द छूट गया है वो शायद आपका ही नाम है नेहा, है ना। किसी ने लिखा है नेहा शब्द पर भी गाना होगा, तो किसी ने लिखा है नेहा जी आपका नाम इबारत के अंदर है। तो आपने अंदाजा तो लगा ही लिया कि नाम इबारत के अंदर है तो इस पर गीत हो सकता है। फिर किसी ने लिखा है तो से नेहा लगा के हार गई सजना, तो नहीं सोचा है आपने इस गीत के लिए उन्होंने लिखा है। फिर किसी ने लिखा है नेहा जी एक शब्द मैंने पहचाना है जो किसी ने नहीं लिखा, आपका सुंदर सा नाम नेहा, धन्यवाद इसे सुंदर कहने के लिए। फिर किसी ने लिखा है मे बी नेहा हो सकता है लास्ट वर्ड। तो
1: समय बर्तमान स्टूडियो गोटे दिन गोटाए बजे 50 मिनिट हेबाक जाउछि। प्रथमे आम केन्द्र ओडियारे संवाद, परे परे इंग्राजी एवं हिंदी रे संवाद रिले करि प्रचार करिवु आकाशवाणी दिल्ली केन्द्ररु। आकाशवाणी कटक प्रथमे आसन्तु सुनिबा आम केन्द्ररु ओडियारे संवाद।
2: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବି ରାମଜୀ। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି ସାତସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
3: ହମାରୀ ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ୍ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा। हम हमारे तीर्थों और मंदिरों के विकास के साथ साथ उनकी गरिमा के लिए जागरूक होना होगा। हमें ऐसा जीवन अपनाएं जिससे प्राकृतिक और पर्यावरण की रक्षा हो। साथ ही हम हमारे पुण्य स्थलों को पूरी दुनिया के लिए एक उदाहरण के रूप में विकसित करें।
2: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିବିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ ଶହେ ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
3: उसमें हमें विदेशी मुद्रा बचाने पर भी बहुत जोर देना होगा, क्योंकि दुनिया में पेट्रोल डीजल इतना ज्यादा महंगा हो गया है। तो हम सबका दायित्व है कि पेट्रोल डीजल की खरीद पर जो विदेशी मुद्रा खर्च होती है, हमें वो मुद्रा भी बचानी है। वैश्विक संकटों से जो चुनौतियां आई है, हमें उन चुनौतियों को
2: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି

0: ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ Saturday 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ, କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। July 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi says Somnath Temple Amrit Mahotsav will inspire country's vision for the next millennia. Performs Mahapuja on completion of 75 years of temple's restoration. West Bengal Chief Minister Shubhendu Adhikari announces transfer of land to BSF for border fencing, also launches Ayushman Bharat Health Scheme in the state. Centre notifies implementation of Viksit Bharat G. Ramji Act to be rolled out from the 1st of July. SBI Research says country's economy remains resilient amid global headwinds, projects growth at 6.6% in the current fiscal. And in IPL cricket, Punjab Kings to take on Delhi Capitals in Dharamshala this evening. Prime Minister Narendra Modi offered prayers and performed puja at Somnath Temple in Gujarat during the Somnath Amrit Parv celebrations. The Mahapuja marks 75 years since the inauguration of the restored temple. The Mahapuja was followed by the Kumbhabhishek and flag hoisting ceremony. Speaking on the occasion, the Prime Minister said the Somnath Temple stands as a beacon of unwavering faith, divinity and a sacred symbol of the country's eternal soul. He said, Somnath Amrit Parv is not just a festival to celebrate the past. It will be the country's inspiration for the next 1,000 years.
2: Aaj ke hi din Somnath Mandir ki punarsthapana, ye koi sadharan avsar nahi tha. Agar 1947 mein भारत आजाद हुआ था

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା।

0: ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: भारतीय वायुसेना पक्षरु सूर्य किरण एरोबैटिक्स टीम पक्षरु विभिन्न कला कौशल प्रदर्शन करा जायतिबा बेले हेलिकॉप्टर सहायतारे सोमनाथ मंदिर उपरे पुष्पवृष्टि करा जायतिला। सोमनाथ अमृत पर्व संपर्कित एक विशेष प्रदर्शनी को प्रधानमंत्री बुली देखिथिले। एहा पूर्वरु श्री मोदी एक रोड शो रे हमीरजी गोहिल सर्कल पर्यंत जाई सरदार वल्लभ भाई पटेल प्रति श्रद्धा सुमन अर्पण करथिले। सोमनाथ मंदिर पुनरुद्धार 75 वर्ष पूर्ति उपलक्षे आज भुवनेश्वर एकाम्र क्षेत्र स्थित प्रभु श्री लिंगराज पीठ से सोमनाथ स्वाभिमान पर्व पालन कर मुख्यमंत्री मोहन चरण माझी कार्यक्रम में जोगद सोमनाथ और लिंगराज अदृश्य एवं गभीर संपर्क उपर आलोकपात करते भारतीय संस्कृतिर सुरक्षा और शैवपीठगुड़िकर विकास उपर मुख्यमंत्री श्री माझी गुरुत्वारोप करी सोमनाथ मंदिर 140 कोटी भारतीय आत्मसम्मान प्रतीक मंदिर पुनरुद्धार 75 वर्ष भारत सांस्कृतिक पुनःजागरण नुआ अध्याय सोमनाथ मंदिर पुनरुद्धार थिला लौह मानव सरदार पटेल भारतीय सभ्यतार पुनःस्थापन शुभारंभ। प्रधानमंत्री नरेन्द्र मोदी दूरदर्शी नेतृत्व में देश में सांस्कृतिक पुनःजागरण घटुछि। विकास ऐतिह्य को एकत्र करी ओडिशा को देशर सांस्कृतिक राजधानी भाव गढ़ी तोलिबा को सरकार संकल्पबद्ध बोली मुख्यमंत्री कहिछन्ति। राज्य सरकार 330 कोटी टंका विनियोगरे एकाम्र क्षेत्र विकास एवं हजारे कोटी टंका व्यय श्रीजगन्नाथ संग्रहालय भली प्रकल्प पाई खर्च करिवे। संस्कृति भित्तिक अर्थनीति को प्रोत्साहन प्रदान करी पर्यटन माध्यम रे स्थानीय लोकों पाई रोजगार सृष्टि करिवा सरकार मूल लक्ष्य बोली मुख्यमंत्री कहिछन्ति।
2: महाप्रभु श्री लिंगराज एवं प्रभु श्री सोमनाथंकर मध्यरे एक अदृश्य तथा गभीर संपर्क निविड़ भावरे प्रतिष्ठा हेई आसीछि। गुजरात पश्चिम तटरे सोमनाथ जमीती समुद्र गर्जन सह शिवदत्त प्रचार करुछन्ति। ओडिशार सही पुण्य भूमि रे लिंगराज महाप्रभु समिति कोटि कोटि ओडियांकर आस्था को आज पर्यंत सुरक्षित दे आसीछन्। उभय सोमनाथ मंदिर एवं लिंगराज मंदिर आमर प्राचीन स्थापत्यर प्राचीन कलार एक स्वतंत्र परिचय।
0: कार्यक्रम में राजस्व विपर्य परिचालना मंत्री सुरेश पूजारी जोगद भारत सांस्कृतिक परंपरा और शैवपीठ गुड़िकर महिमा उपर आलोचना करते आंचलिक संवाद शुणुंट आकाशवाणी कटक केन्द्र। जातीय प्रजुक्ति विद्या दिवस आज पालन रिपोर्ट
3: 1998 मसीहा मई मासरे तत्कालीन प्रधानमंत्री अटल बिहारी वाजपेयी सरकार राजस्थान पोखरानठारे सफलतार सहित परमाणु परीक्षा करिथिले। भारतर साहसिकता को विश्व दरबार में पहुंचाइबा उद्देश्य रे प्रतिवर्ष आजिर दिन को जातीय प्रजुक्ति विद्या दिवस भाव पालन कराइथाय। चलित वर्ष यह दिवस बार्ता रही समावेशी विकास पर दायित्वपूर्ण नवसृजन। प्रधानमंत्री नरेन्द्र मोदी जातीय प्रजुक्ति विद्या दिवस अवसर में देशवासियों को शुभेच्छा जनाई प्रजुक्ति विद्या एक आत्मनिर्भर ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବଉନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ଏକ ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
4: ମଇ ମାସ 11 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ଦୁଇ ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ଦେବଗଡ଼ ଜିଲ୍ଲା ତିଲାଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18 ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆଜ୍ଞା ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର। ଜଳକୁ ବ୍ୟୟ ନ କରି ନିଜକୁ ସୁଧାର। ବିନ୍ଦୁ ବିନ୍ଦୁ ଜଳ ମିଶି ହୁଅଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
1: ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ପୁରାତନ ରଚନାରୁ, କଣ୍ଠଦାନ କରିଛନ୍ତି ମହେଶ୍ୱର ରାଓ।

ଶ୍ରୋତାବନ୍ଧୁ, ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣିବା ଶେଷ ଭଜନଟି ମିଶ୍ର ସତ୍ୟନାରାୟଣଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନିତା ଗୋସ୍ୱାମୀ।

କାଳଯବନ ଦେଖିଛି ଜଣେ ଦିବ୍ୟ ପୁରୁଷ ମଥୁରାପୁର ଦ୍ୱାର ଦେଇ ବାହାରି ଯାଉଛନ୍ତି। ଶ୍ରୀବତ୍ସ ଲାଞ୍ଛିତ ଚତୁର୍ଭୁଜ କମଳ ଲୋଚନ ଏବଂ ବନମାଳାଧାରୀ ଏହି ପୁରୁଷ ତାହେଲେ ଶ୍ରୀକୃଷ୍ଣ। ଦେବର୍ଷି ନାରଦଙ୍କଠାରୁ ଏହା ଶୁଣିଥିଲେ ସେ। ସେ ତାଙ୍କୁ ଅନୁସରଣ କରି ଅନ୍ଧକାରାଚ୍ଛନ୍ନ ଏକ ଗୁହାରେ ପଶିଛି ଏବଂ ସେଠାରେ ଶୋଇଥିବା ଲୋକଟିକୁ କୃଷ୍ଣ ଭାବି ପଦାଘାତ କରିଛି। ନିଦ୍ରିତ ପୁରୁଷ ଉଠି ଚାହିଁଥିବା ମାତ୍ରେ କାଳଯବନ ଭସ୍ମ ରାଶିରେ ପରିଣତ ହୋଇଛି। ସେହି ପୁରୁଷ ଥିଲେ ଇକ୍ଷ୍ୱାକୁ ବଂଶର ମୁଚୁକୁନ୍ଦ।

0: ଶ୍ରୋତବନ୍ଧୁ ପ୍ରଚାର କଲୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 391ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।
1: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଦ୍ଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ୍, ଫିଟର୍ ଏବଂ ୱେଲ୍ଡର୍ ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ୍ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ, ବର୍ଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ୍ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଶ୍ରୋତା ଭଉଣୀ, ଆପଣମାନେ ତ ଜାଣନ୍ତି ନାରୀକୁ ଆମେ ସର୍ବଗୁଣ ସମ୍ପନ୍ନା କହିଥାଉ, କାରଣ ସେ ତାର ସମସ୍ତ ସୁଗୁଣ ଦ୍ୱାରା ନିଜ ପାପ ଘରକୁ ଛାଡ଼ି ଶାଶୁଘର ପରିବାରକୁ ଯାଇଥାଏ। ସେହି ପରିବାରର ସମସ୍ତଙ୍କର ଭଲମନ୍ଦ, ସୁବିଧା ଅସୁବିଧା ତଥା ଘରର ଦାୟିତ୍ୱ ବହନ କରି ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଥାଏ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବେଳେବେଳେ କ'ଣ ହୁଏ ନା, କିଛି କାରଣବଶତଃ ପାରିବାରିକ କ୍ଷେତ୍ରରେ କିଛି ବିଶୃଙ୍ଖଳା ସୃଷ୍ଟି ହୋଇଯାଏ। ଆଉ ଯେତେବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଯାଏ, ଏହା ବଢ଼ି ବଢ଼ି ଚାଲେ। ଆଉ ବଢ଼ିଯିବା ଫଳରେ ପରିବାର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ବା ଏକ ବିଭ୍ରାଟ ସୃଷ୍ଟି ହୋଇଥାଏ। ଆଉ ସବୁର କାରଣରେ ଦାୟୀ କରାଯାଇଥାଏ ନାରୀଟିଏକୁ, ଯାହାକି ଯୁକ୍ତିଯୁକ୍ତ ନୁହେଁ। ଆଉ ସେଠାରୁ ସୃଷ୍ଟି ହୋଇଯାଇଥାଏ ପାରିବାରିକ ହିଂସା। ତେବେ ଏହି ପାରିବାରିକ ହିଂସା କିଭଳି ଭାବେ ସୃଷ୍ଟି ହୋଇଥାଏ, କିଭଳି ଭାବେ ଏହି ପାରିବାରିକ ହିଂସାର ସମାଧାନ ହୋଇପାରିବ, ମହିଳାଟିଏ ପାରିବାରିକ ହିଂସାର ସମ୍ମୁଖୀନ ହେବା ଦ୍ୱାରା ଆଇନର କିଭଳି ସାହାଯ୍ୟ ନେବ ଓ ଆଇନଗତ ବ୍ୟବସ୍ଥା ଏହି ଦିଗ ପ୍ରତି କ'ଣ ରହିଛି, ଆସନ୍ତୁ ଜାଣିବା ଆଜିର ଆମର ଆଲୋଚନାରେ। ହେଲେ ଆଲୋଚନାକୁ ଆଗେଇ ନେବା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ଶ୍ରୋତା ଭଉଣୀ, ଆଜିର ଆମର ଆଲୋଚନାର ବିଷୟ ରହିଛି ପାରିବାରିକ ହିଂସା ଓ ଏଥିରେ ରହିଥିବା ଆଇନଗତ ବ୍ୟବସ୍ଥା। ଆଜିର ଆଲୋଚନା ସମ୍ପର୍କରେ ଆମେ ଅନେକ କିଛି କଥା ଜାଣିବା ଆଇନଜୀବୀ ପଦ୍ମିନୀ ଦାସଙ୍କ ଠାରୁ।
1: ମ୍ୟାଡାମ ନମସ୍କାର, ଆଜିର ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ନମସ୍କାର
1: ମ୍ୟାଡାମ, ଆଜିର ଆମର ଯୋଉ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ପାରିବାରିକ ହିଂସା ଓ ଆଜିର ଆଇନଗତ ବ୍ୟବସ୍ଥା। ତେବେ ପ୍ରଥମେ ଆମକୁ କୁହନ୍ତୁ ପାରିବାରିକ ହିଂସା କଣ?
2: ପାରିବାରିକ ହିଂସା ହେଲା ଯୋଉଟା କି ସ୍ତ୍ରୀ ଲୋକଙ୍କ ଉପରେ ହିଂସା ହଉଛି, ଭାଇଲେନ୍ସ ହଉଛି, ସେଟାକୁ ଆମେ ସେଟା କହୁଛୁ ଡୋମେଷ୍ଟିକ ଭାଇଲେନ୍ସ। ଷ୍ଟାର୍ଟ ହେଇଥିଲା ପାର୍ଲିଆମେଣ୍ଟରେ, ସେଟା 2005ରେ ଏଟା ପାସ୍ ହେଇଥିଲା, ଦ ପ୍ରୋଟେକ୍ସନ ଅଫ ୱୁମେନ୍ ଫ୍ରମ୍ ଡୋମେଷ୍ଟିକ ଭାଇଲେନ୍ସ ଆକ୍ଟ। ଏଇଟା ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ ଫୋର୍ସରେ ଆଣିଲେ 26 ଅକ୍ଟୋବର 2006ରେ, ଯୋଉଟାରେ କି ହଜବେଣ୍ଡ ୱାଇଫ ଭିତରେ କିଛି ଡିଷ୍ଟର୍ବାନ୍ସ ହଉଛି, ବୋହୂକୁ ଶାଶୁ ଶ୍ୱଶୁର ସେମାନେ ତାଙ୍କୁ ହଇରାଣ କରୁଛନ୍ତି, ଆଇଦର ଅଫ୍ ଦ ପାର୍ଟି ତାଙ୍କୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି କି ଡୋମିନେଟ୍ କରିବାକୁ ଚାହୁଁଛନ୍ତି, ଯୋଉଟା ଯୋଗୁଁ ମାନେ ହେଲ୍ଥ ରିସ୍କ ବି ଆସୁଛି ସବୁ। ଏଇଟା ମାନେ ତାର ବହୁତ ଗୁଡା କ୍ରାଇଟେରିଆ ଅଛି ପାରିବାରିକ ହିଂସାର। ସେ ହର୍ଟ ହଉଛନ୍ତି, ଇଞ୍ଜୁରି ହଉଛି, ମାନେ ବହୁତ ମେଣ୍ଟାଲି ଆଉ ଫିଜିକାଲି ଯୋଉ ଡିମାଣ୍ଡ ଫର ଡାଉରି ଯୋଉ ହଉଛି, ମେନ୍ ଫିଡବ୍ୟାକ୍ ଟା ରହୁଛି ଯେ ଆମକୁ ଦହେଜ ଦରକାର ଯୌତୁକ, ତା ଯୋଗୁଁ ଫିର ସେକ୍ସୁଆଲ ଆବ୍ୟୁଜ ବି ଖରା ହଉଛି, ଇକୋନୋମିକ ଆବ୍ୟୁଜ ହଉଛି, ମାନେ ତାଙ୍କୁ ପ୍ରୋଭାଇଡ କରିବେନି ମନିଟରୀ କିଛି, ତା ଖର୍ଚ୍ଚ ପାଇଁ ତାକୁ ମେଣ୍ଟେନ କରିବା ପାଇଁ କି ତା ଛୁଆ ପିଲାକୁ ଖର୍ଚ୍ଚ ଇଏ କରିବା ପାଇଁ, ସେମିତି ନାନା ପ୍ରକାରର ଗୋଟେ ଗୋଟେ ଷ୍ଟେଜ୍ ଅଛି। ତ ସବୁ ଇନକ୍ଲୁଡ ହେଇକି ଆମେ ସେଟାକୁ ପାରିବାରିକ ହିଂସାକୁ ନାଁ ଦଉଛୁ।
1: ତେବେ ମ୍ୟାଡାମ, ଏଇ ଯୋଉ ପାରିବାରିକ ହିଂସା କେଉଁ କେଉଁ କାରଣ ପାଇଁ ବଢି ଚାଲିଛି ଏଇଟା ବର୍ତ୍ତମାନ?
2: ପାରିବାରିକ ହିଂସା ଯେମିତି ମୁଁ କହିଲି କି ତାଙ୍କୁ ମାନେ କଣ୍ଟ୍ରୋଲ କରିବା ଦେର ଅଫ ଦ ପାର୍ଟି, ସ୍ତ୍ରୀ ହଉ କି ସ୍ୱାମୀ, ସେ ଯୋଉ ତାଙ୍କୁ କଣ୍ଟ୍ରୋଲ କରିବାକୁ ଚାହିଁବେ, ଡୋମିନେଟ୍ କରିବାକୁ ଚାହିଁବେ, ତାଙ୍କ ଇମୋସନ ଫିଲିଙ୍ଗସ୍ କୁ କେୟାର ନାହିଁ, ମନିଟରୀ ତାଙ୍କୁ ସପୋର୍ଟ କରିବେନି, ଟିକେ ଟିକେ ଛୋଟ ଛୋଟ କଥା ଗୁଡାକୁ ହିଁ ଆଗକୁ ଆସୁଛି। ଘରେ ସ୍ତ୍ରୀ ଲୋକ ଅଛି ତା ମାନେ ସେ କଣ ଘରେ ସବୁକିଛି ସକାଳୁ ଉଠିକି ସବୁ କାମ କରୁଛି, ସବୁ ଇଏ କରୁଛି, କିନ୍ତୁ ବାହାରୁ ଯେତେବେଳେ ପୁରୁଷ କାମ କରିକି ଆସୁଛି ତା ଉପରେ ଡୋମିନେଟ୍ କରୁଛି, ଏଟା କାହିଁ ହେଲାନି, ସେଟା କାହିଁ ହେଲାନି, ତାଙ୍କୁ ତାଙ୍କ ୱେରେ ଚଳେଇବାକୁ ଚେଷ୍ଟା କରୁଛି। ସେ ମାନେ ସେତେବେଳେ ଭୁଲି ଯାଉଛନ୍ତି ସେ ବି ଗୋଟେ ହ୍ୟୁମାନ ବିଙ୍ଗ, ତାଙ୍କର ବି ନିଡ୍ ଅଛି, ନେସେସିଟି ଅଛି, ତାଙ୍କର ବି ଇମୋସନ ଅଛି। ଫର ଏକ୍ସାମ୍ପଲ ମୁଁ କହିବି, ଯଦି ସବୁଦିନ ବହୁ ଗୋଟେ ସମସ୍ତଙ୍କୁ ଚା ନାସ୍ତା ଜଳଖିଆ ଦଉଛି, ଲଞ୍ଚ ପ୍ରିପେୟାର କରୁଛି, ଡିନର ପ୍ରିପେୟାର କରୁଛି, ଘର ବାସନ ବାସନ ମାଜି କପଡ଼ା ମାନେ ସବୁ କାମ କରୁଛି, ତ ସେଇଠି ଯଦି ସେ ବି ଆଶା ରଖୁଛି ଯେ ମୋ ଶାଶୁ ମୋ ସ୍ୱାମୀ କି ମୋ ଘରେ ଯିଏ ଆଉ ସମସ୍ତେ ଅଛନ୍ତି ସେମାନେ ପଦେ ମୋ ସହିତ ଟିକେ ଭଲରେ କହିଦିଅନ୍ତୁ, କେହି ଗୋଟେ ପଚାରନ୍ତୁ ଆଲୋ ମା ଖାଇଲୁଣି କି, ହଜବେଣ୍ଡ ବି ଟିକେ ପଚାରିଦେଉ ଆସ ପଶ ସାଙ୍ଗରେ ଚା ପିଇବା, ମେ ବି ଏଇଟା ଟିକେ ଆଭଏଡ କରିହବ। ଯେତେବେଳେ ସେ ଫିଲିଙ୍ଗସ ଗୁଡାକୁ ଦବେଇ ଦବେଇ ରଖୁଛନ୍ତି ତ ଆଜି ନାଇଁ କାଲି ସେଟା ବର୍ଷ୍ଟ ହଉଛି। ଆଉ ଗୋଟେ କାରଣ ହଉଛି ସ୍ତ୍ରୀ ଲୋକମାନେ ଯେତେବେଳେ ବାହାରକୁ ଯାଉଛନ୍ତି କାମ କରୁଛନ୍ତି ତାଙ୍କର ମନିଟରୀ ଉପରେ ପୁରା କହିବେ କି ଆମେ ସେଟାକୁ ଡିସାଇଡ କରିବୁ ସେଟା କୋଉଠି କେମିତି ଖର୍ଚ୍ଚ ହବ, ସିଏ ଲୋକ ବାହାରେ ଖଟୁଛି ଘରେ ଖଟୁଛି ତାକୁ ସେତିକି ଇଣ୍ଡିପେଣ୍ଡେନ୍ସ ତାକୁ ମିଳୁନି, ସେ କେମିତି ସେଟାକୁ ବ୍ୟୟ କରିବେ, ତାଙ୍କୁ ପୁରା ଟୋଟାଲି ଡୋମିନେଟ୍ କରାହଉଛି ମାନେ ଫିଜିକାଲି ବି ମେଣ୍ଟାଲି ବି, କି ତୁମେ କିଛି ଜାଣିନ ଏଇଟା ଏମିତି କରାଯିବ ସେଇଟା ହବ।
1: ମ୍ୟାଡାମ ଆମେ ଜାଣିଲୁ କି ପାରିବାରିକ ହିଂସା ଯୋଉ ଆମର ବଢି ଚାଲିଛି, ଯେମିତି ଆପଣ କହିଲେ ଗୋଟେ ଶାଶୁ ଠାରୁ ବୋହୁକୁ ନେଇକି ଗୋଟେ ହିଂସା ବଢି ଚାଲେ, କିମ୍ବା ସ୍ତ୍ରୀର ଅର୍ଥ ବ୍ୟବସ୍ଥା ଉପରେ ସ୍ୱାମୀର ନଜର ପଡେ, ଏଇସବୁ କାରଣରୁ ତ ଆମର ଘରୋଇ ପାରିବାରିକ ହିଂସା ବଢି ଚାଲିଛି। ତେବେ ପାରିବାରିକ ହିଂସା ପାଇଁ କଣ ସବୁ ଆଇନଗତ ବ୍ୟବସ୍ଥା ରହିଛି?
2: ପାରିବାରିକ ହିଂସାରେ ସେଟା ମାଜିଷ୍ଟ୍ରେଟ ପାଖରେ ଗୋଟେ କେସ୍ ଫାଇଲ୍ କରିପାରିବେ, ଯୋଉଟାରେ ସିଏ ମାଜିଷ୍ଟ୍ରେଟ ସେଟା ଡାଇରେକ୍ଟ କରନ୍ତି, କାଉନ୍ସିଲିଂ ହୁଏ ଆଇଦର ଅଫ ଦ ପାର୍ଟିକୁ ରଖେଇ, ମାନେ ସିଙ୍ଗଲ ବି କାଉନ୍ସିଲିଂ ହବ, ଜଏଣ୍ଟଲି କାଉନ୍ସିଲିଂ ହଉଛି, ତାଙ୍କୁ ବୁଝେଇକି କଣ କଣ ସେଠାରେ ତାଙ୍କର ମନିଟରୀ ରିଲିଫ ପାଇଁ ସିଏ ସେଟା ଆପ୍ଲିକେସନ ଦେଇପାରିବେ। ଯଦି ପିଲାକୁ ଜବରଦସ୍ତି ମା ଠୁ ଛଡେଇକି ରଖୁଛନ୍ତି ତ ତାଙ୍କ କଷ୍ଟଡି ପାଇଁ ସିଏ ସେଟାକୁ ଡିଭି ଆକ୍ଟ ମାଧ୍ୟମରେ ଫାଇଲ କରିପାରିବେ, କି ତାଙ୍କୁ ରହିବାକୁ ଘରେ ଆଲାଉ କରୁନାହାନ୍ତି, ତାଙ୍କୁ ଘରୁ ତଡି ଦେଇଛନ୍ତି, ସେଇଟା ବି ମାନେ ସ୍ତ୍ରୀର ପୁରା ଫୁଲି ଅଧିକାର ଅଛି ସେ ସେଇ ଘରଟାକୁ ସେୟାର କରିପାରିବେ, ସେଟାର ବି ସେ ସେଠି ପ୍ରବଧାନ ପାଉଛନ୍ତି, କି ତାଙ୍କୁ କିଛି ଇଞ୍ଜୁରିଜ କରାହେଇଛି, ମାରପିଟା ହେଇଛି, ଆସଲ୍ଟ କରାହେଇଛି, ତା ପାଇଁ ତାଙ୍କୁ କମ୍ପେନ୍ସେସନ ଦିଆଯାଉଛି, ତାଙ୍କର ମନ୍ଥଲି ଗୋଟେ ଫିକ୍ସ କରାହଉଛି ଯେ ତାଙ୍କୁ ଏତିକି ପଇସା ତାଙ୍କୁ ଦିଆହବ, ସ୍ତ୍ରୀ ଲୋକର ତାଙ୍କୁ ପ୍ରୋଟେକ୍ସନ ଦିଆଯିବ କହିକି ପ୍ରୋଭାଇଡ କରାହବ କହି ପ୍ରୋଟେକ୍ସନ ଅର୍ଡର ବି ଗୋଟେ ଇସ୍ୟୁ କରାହଉଛି ସେଟା ସ୍ତ୍ରୀ ଲୋକଙ୍କ ପାଇଁ। ଆଉ ହାଉସ ହୋଲ୍ଡ କାମରୁ ତାଙ୍କୁ ଯେମିତି ବଞ୍ଚିତ କରା ନ ଯାଉ, ତାଙ୍କର ହକ୍ ଦିଆହବ କହିକି ସେଇଟାରେ ସେ ଫୁଲି ଇକ୍ୱାଲ ରାଇଟ୍ ନେଇକି ସେ ସବୁ କାମ ତାଙ୍କ ଯାହା ଘର
3: ଘରର କର୍ମ ଅଛି ସେଗୁଡାରେ ବି ସେ ପାର୍ଟିସିପେଟ କରିବେ। ଯଦି ଇନ୍ ଫ୍ୟୁଚର ଯଦି କିଛି ବହୁତ ଝଗଡା ଝାଣ୍ଟି ହଉଛି ତ ସେଗୁଡା ଏଇ ରାଇଟ ମାଧ୍ୟମରେ ସେ ସେଗୁଡାକୁ ତାଙ୍କର ନିଜ ହକଟାକୁ ହାସିଲ କରିପାରିବେ।
1: ତେବେ ମ୍ୟାଡମ ଗୋଟେ ମହିଳାର ଧରି ନିଅନ୍ତୁ ଗୋଟେ ଛୁଆ ଅଛି କିମ୍ବା ଛୁଆ ଥାଇକି ସିଏ ପାରିବାରିକ ହିଂସାର ଶିକାର ହଉଛି, ତେବେ ସେଇ ଜାଗାରେ ତାକୁ କଣ ଆଇନଗତ ବ୍ୟବସ୍ଥା ଦୃଷ୍ଟିରୁ ସୁବିଧା ସୁଯୋଗ ମିଳିପାରିବ?
3: ତାଙ୍କୁ ଦୁଇଜଣକାର ଦୁଇଜଣ ଫୁଡିଂ କ୍ଲୋଦିଂ ତା ଷ୍ଟଡି ମେଡିସିନ ସବୁ ତା ପାଇଁ ସେ ମେଣ୍ଟେନାନ୍ସ 125 CRPC ହିନ୍ଦୁ ମ୍ୟାରେଜ ଆକ୍ଟ ସେଠାରେ ସେ କରିପାରିବେ। ଫ୍ୟାମିଲି କୋର୍ଟରେ SDGM କୋର୍ଟରେ DV ଆକ୍ଟ ମାଧ୍ୟମରେ ସେ ସେଟାକୁ ଫାଇଲ କରିପାରିବେ ଯେ ତାଙ୍କ ଛୁଆକୁ ଆଉ ତାଙ୍କୁ ମନିଟରୀ ରିଲିଫ ମିଳୁ କହିକି ସେ ସେଟା ଆପ୍ଲାଏ କରିପାରିବେ। ସେଟା କୋର୍ଟ ତାଙ୍କୁ ଡାଇରେକ୍ସନ ଦିଏ କି ତାଙ୍କ ଫୁଡିଂ କ୍ଲୋଦିଂ ମେଡିସିନ ଆଉ ଛୁଆର ଏଜୁକେସନ ପାଇଁ କିଛି ଗୋଟେ ଆମାଉଣ୍ଟ ଫିକ୍ସ କରାଯାଏ ଆଜ୍ ପର୍ ଦ କାପାବିଲିଟି ଅଫ୍ ଦ ହଜବେଣ୍ଡ, ସେଟା ଅର୍ଡର ସେ ପାଇପାରିବେ।
1: ତେବେ ମ୍ୟାଡମ ପାରିବାରିକ ହିଂସା ପାଇଁ ଆମର ଆଇନଗତ ବ୍ୟବସ୍ଥା ଅନୁସାରେ ଯୋଉ ଧାରା ରହିଥାଏ କଣ କଣ ସବୁ ଧାରା ରହିଛି ଆଉ ସେଇ ଧାରା ଅନୁସାରେ କେଉଁ ଧାରା ପାଇଁ କଣ ସବୁ ଦଣ୍ଡ ବିଧାନ ରହିଛି ତା ଉପରେ ଟିକେ କୁହନ୍ତୁ।
3: ଡିବି ଆକ୍ଟର ସେଟା ଏ ଟୁ ଜେ ପର୍ଯ୍ୟନ୍ତ ତାଙ୍କର ଅଲଗା ଅଲଗା ଧାରା ଅଛି ଆଉ ସେଇଟାରେ ତାଙ୍କର ଅଛି ଯୋଉ ଟାଇପ୍ରେ ପୀଡିତା ତାଙ୍କ ଉପରେ ଅତ୍ୟାଚାର ହେଇଥିବ ତ ତାଙ୍କର ଅଲଗା ଅଲଗା ଦଣ୍ଡ ବିଧାନ ରହିଛି। କୋଉଟାରେ 6 ମାସରୁ 3 ବର୍ଷ ସଜା ଦେବେ ଆଲଙ୍ଗ ୱିଥ୍ ଫାଇନ୍, ଫିର୼ କୋଉଟାରେ ଅଛି ସିର୍ଫ 6 ମାସ ଇମ୍ପ୍ରିଜନମେଣ୍ଟ ଆଉ 15,000 ଟଙ୍କା ଫାଇନ୍। କେବେ ଯଦି ତାଙ୍କ ଉପରେ ଟର୍ଚର ବେଶୀ ହେଇଥାଏ ଇଞ୍ଜୁରି ହେଇଛି ତ 5 ବର୍ଷ ସଜା 15,000 ଫାଇନ୍। ତ ସେମିତି କୋର୍ଟ ସେଟାକୁ ନିର୍ଦ୍ଧାରିତ କରୁଛି, ମ୍ୟାଜିଷ୍ଟ୍ରେଟ ଦେଖନ୍ତି ସେ କେତେ ଭାବରେ ପୀଡିତ ହେଇଛନ୍ତି ଶାଶୁ ଶ୍ୱଶୁର ନଣନ୍ଦ ଦିଅର ଯା ସ୍ୱାମୀ ତ ସମସ୍ତଙ୍କର ଇନକ୍ଲୁଡ କରିକି ତାଙ୍କ ଉପରେ ସେ କେତେ ଟର୍ଚର ହେଇଛନ୍ତି ସେଇ ଇଏରେ କରିକି ତାଙ୍କ ଦଣ୍ଡଟା ବି ମାଜିଷ୍ଟ୍ରେଟ ଉପରେ ଡିପେଣ୍ଡ କରୁଛି ସେ ସେଟାକୁ କେମିତି ନଉଛନ୍ତି।
1: ଆପଣ ତ କହିଲେ କି ଆମର ଯୋଉ ଆଇନଗତ ବ୍ୟବସ୍ଥା ରହିଛି ଦଣ୍ଡ ବିଧାନ ବି ରହିଛି ଏସବୁ ଥାଇ ମଧ୍ୟ ଏଯାବତ ଏହି ସବୁ ପାରିବାରିକ ହିଂସା ଏହା କମୁନି କାହିଁକି ସମାଜରେ?
3: ମୋ ମତରେ ମୁଁ କହିବି ଆମ ଲାଇଫ ଷ୍ଟାଇଲ ଆଉ ଆମର ସବୁ ଆଜିକାଲି ଯେମିତି ସବୁ ଚେଞ୍ଜ କରି ହେଇ ଆସୁଛି, ଝିଅଟି ବିଦା ହେଲା ପରେ ତାଙ୍କୁ ଟିକେ ସ୍ପେସ ଦେବା କଥା ମୋ ମତରେ। ଆଗେ ଝିଅ ଏତେ ଜାଣୁନଥିଲା ତ ତାଙ୍କୁ ଘର ସମସ୍ତେ ଶିଖଉଥିଲେ ଏମିତି କରିବୁ ସକାଳୁ ଉଠିବୁ ଜଳଖିଆ କରିକି ଦବୁ ପୂଜା କରିବୁ ତାଙ୍କୁ କୁହାଯାଉଥିଲା, କିନ୍ତୁ ଆଜିର ଜେନେରେସନରେ ଝିଅ କି ପୁଅ ଦୁଇଜଣ ଯାକ ମାନେ ଇଣ୍ଡିପେଣ୍ଡେଣ୍ଟ, ଝିଅ ବି କ୍ୱାଇଟଲି କ୍ୱାଲିଫାଏଡ ଥାନ୍ତି ତାଙ୍କୁ ସେ ପାଠପଢା ସହ ଘର କରୋନାର କାମ ଇଏ ସବୁ ସେମାନେ ଜାଣୁଥାନ୍ତି, ତାପରେ ବି ତାଙ୍କୁ ଯେତେବେଳେ ଇନଭଲ୍ଭମେଣ୍ଟ ଆସିଯାଉଛି ଡାଇରେକ୍ସନ ମିଳୁଛି ଏମିତି କର ସେମିତି କର ତ ସେ ଗୋଟେ ଯୋଉ ଘରକୁ ଯାଉଛି ତାଙ୍କ ଘରର ରୁଲ ରେଗୁଲେସନ କଣ ତାଙ୍କ ବାପା ଘରେ କଣ ଥିଲା ଏସବୁ ଯେତେବେଳେ ଝଣକା ଉପରେ ଝଣକା ପ୍ରେସର ପଡୁଛି ତ କନଫ୍ଲିକ୍ଟ ହଉଛି ଯୋଉଟା ଯୋଗୁ ଟିକେ ଟିକେ ଛୋଟ ଛୋଟ କଥା ହେଇକି ସେଟା ଗୋଟେ ବଡ ହିଂସା ଉପରେ ଆସିଯାଉଛି।
1: ତ ମ୍ୟାଡମ ଆପଣ କହିଲେ ନ୍ୟୁ ଜେନେରେସନ କଥା, ତେବେ ଆଗାମୀ ପିଢି ପାଇଁ ଆପଣ କଣ ବାର୍ତ୍ତା ଦେବେ ସମାଜରେ ଚଳିବାକୁ ହେଲେ କିଭଳି ଭାବେ ଚଳିଲେ ଏଇ ପାରିବାରିକ ହିଂସାରୁ ସେମାନେ ମୁକ୍ତି ପାଇପାରିବେ ବୋଲି ଆପଣ ଭାବୁଛନ୍ତି?
3: ମୁଁ ଖାଲି ଝିଅକୁ ପାଇଁ କହିବିନି, ମୁଁ ଦୁଇଜଣଙ୍କୁ କହିବି ପୁଅକୁ ବି ଝିଅକୁ ବି। ଆଜି କମ୍ପେୟାର କର ଦେଖିବେ 99% ରେଜଲ୍ଟ ଝିଅମାନେ କରୁଛନ୍ତି ପଢାରେ ସବୁ ଫିଲ୍ଡରେ, ସିଏ ଯେତେବେଳେ ବାହାରେ କାମ କରିକି ଇକ୍ୱାଲ ଟୁ ଜେଣ୍ଟସ ସେ ଆସୁଛି ତାଠୁ ଆଶା କରାଯାଉଛି ଇଏ ଆସିକି ମତେ ଘରେ ଜଳଖିଆ ଦଉ ଚା ଦଉ ମାନେ ଘର କାମ କରୁ ଇଏ। ତ ଆମେ ଯେମିତି ଝିଅକୁ ପାଠ ପଢଉଛୁ ଝିଅକୁ ଘର କାମ ଶିଖଉଛୁ ତ ସେଇଭଳିଆ ମୋ ମତରେ ପୁଅକୁ ବି ଆମକୁ ଘର କରଣା କାମ ଏସବୁ ଶିଖେଇବା କଥା, ତାକୁ ବି ଘରର ଚାଲିଢାଲି ଉପରେ ତାକୁ ବି ଶିକ୍ଷା ଦେବା କଥା ଯୋଉଟା କି ସେ ସମାନତାଟା ରହିପାରିବ। ଯଦି ସ୍ୱାମୀ ବାହାରୁ ଆସୁଛି ତ ସ୍ୱାମୀର ଇଚ୍ଛା ସ୍ତ୍ରୀ ଆଣିକି ପାଣି ଗ୍ଲାସେ ଦଉ ଚା କପେ ଗରମ ଚା ଦଉ, ତ ସ୍ତ୍ରୀ ବି ଯଦି କାମ କରିକି ବାହାରୁ ଆସୁଛି ସେ ବି ସେ ଆଶାଟା ରଖୁଛି କିନ୍ତୁ ତାର ସେଟା ପୂର୍ଣ୍ଣ ହେଇପାରୁନି, ଆଉ ସେଇଟା ଯଦି ସେ ଡିମାଣ୍ଡ କରୁଛି ମୁହଁ ଖୋଲି ଖୋଉଛି ସେଇଟାରୁ ଚାଟ ହଉଛି। ମୁଁ ଗୋଟେ କେସ ସେଟା କରିଥିଲି ମାନେ ଗୋଟେ ଗ୍ଲାସ ପାଣି ପାଇଁ ସେ କେସ 7 ବର୍ଷ ଚାଲିଲା, ଦୁଇଜଣ ଯାକ ମାନେ ବିଟେକ୍ ସେ ବି କାମ କରିକି ଆସୁଛି ଇଏ ବି କାମ କରିକି ଆସୁଛି, ଏକ ଗ୍ଲାସ ପାଣି ଦେନା ହଜବେଣ୍ଡ କହିଲା, ସ୍ତ୍ରୀ ଥକିକି ଥିଲା ସେ କହିଲା ଲେକେ ପିଲୋ, ତ ସେଠି ଶାଶୁ ଥିଲେ ସେଇ କଥାଟାକୁ ଏତେ ବଢିଗଲା ସେ ମାନେ 7 ବର୍ଷ ସେମାନେ ଏପାର୍ଟ ରହିଲେ, ଫିର୍ କାଉନସିଲିଂ ହେଇ ଇଏ କରି ସେଟା ରିୟୁନିୟନ ହେଲା। ସେଇଟା ସେ ଯଦି ଡିମାଣ୍ଡ କରିଲା ଠିକ ଅଛି ଇଏ ଥକିକି ଥିଲା, ଯଦି ତାକୁ ଉଲ୍ଟା କହିଦେଲା କି ଆପ୍ ଲେକେ ପାଣି ପିଲୋ, ସେଠି ତ ହଜବେଣ୍ଡର ବି ତ ରୋଲ ଅଛି ନା, ହଁ ମୁଁ ବି ପିଏ ତାକୁ ବି ଆଣିକି ଦେଇଦିଏ, ହଁ କଥାଟା ବଢିବନି, ସବୁ କିଛି ଦାୟିତ୍ୱ ମାନୁଛୁ ସ୍ତ୍ରୀ ଲୋକ ସୁପର ଓମେନ୍, ସେ ଏକା ସାଙ୍ଗରେ ଘର ସମ୍ଭାଳି ପାରିବ, ବାହାର ସମ୍ଭାଳିବ, ଛୁଆ ସମ୍ଭାଳୁଛି, ଶାଶୁ ଶ୍ୱଶୁରକୁ ସମ୍ଭାଳୁଛି, ନଣ୍ଡ ଦିଅର ସମସ୍ତଙ୍କୁ ସମ୍ଭାଳିକି ରଖୁଛି, ଘରେ ସେ ମେଡ୍ ବି, ସେ କୁକ୍ ବି, ସେ ସ୍ୱିପର ବି, ଡକ୍ଟର ବି, କେୟାରଟେକର ବି, ସେ ସବୁ ସବୁ ରୋଲ ସେ ପ୍ଲେ କରୁଛି, କିନ୍ତୁ କେତେବେଳେ କେତେବେଳେ ତାକୁ ବି କିଛି ସେ ଆଶା
1: ରଖୁଛି
3: ବୁଝିବା ଦରକାର। ଯୋଉଦିନ ସେଇଟା ହେଇଯିବ ମୁଁ ଭାବୁଛି ପାରିବାରିକ ହିଂସାଟା ବି କମିଯିବ, ଯେତେ ବି ଆକ୍ଟ ଥାଉ ଯାହା ବି ଥାଉ।
1: ବହୁତ ବଢିଆ କଥା ମ୍ୟାଡମ, ମୁଁ ଏଠି ମୋର ଶ୍ରୋତାଗଣୀ ମାନଙ୍କୁ କହି ରଖିବି ଯେ ପ୍ରକୃତରେ ଆମର ଯୋଉ ପାରିବାରିକ ହିଂସାଟା ଏହି କାରଣରୁ ହିଁ ହୋଇଥାଏ, ଯେମିତି ମ୍ୟାଡମ ଏବେ କହିଲେ, ଯେତେ ଆମେ ପରିବାରର ସହଯୋଗ ଗୋଟେ ମହିଳା ପ୍ରତି ରହିବା ଦରକାର। ଯଦି ଗୋଟେ ପରିବାରର ସହଯୋଗ ଗୋଟେ ମହିଳା ପ୍ରତି ରହୁଛି ଆଉ ଦୁଇ ପଦ ମିଠା କଥା ଯଦି ଆମେ ତାକୁ କହିଦଉଛନ୍ତି, ସେ ନିଶ୍ଚିତ ଭାବେ ଆମକୁ ଭୁଲିକି
3: ସବୁକିଛି କରିଦବ,
1: ସବୁକିଛି କରିପାରିବ। ତେବେ ମ୍ୟାଡମ ମହିଳାମାନେ ଆମର ଯୋଉ ଏଇ ପାରିବାରିକ ହିଂସାର ଶିକାର ହଉଛନ୍ତି, ସେମାନେ କିଭଳି ଭାବେ ଏଇ ଆଇନର ସହାୟତା ନେବେ? କାହିଁକି ନା ବେଳେବେଳେ କଣ ହୁଏ, ଗୋଟେ ମହିଳା ଯଦି ଟର୍ଚର ହଉଛି, ଆମେ ବାହାରେ ବି କିଛି ଜଣ ଦେଖୁଛନ୍ତି ଯେ ଗୋଟେ ମହିଳା ଟର୍ଚର
3: ହଉଛି, ସେ ତାଙ୍କୁ କିଛି କହୁନାହାନ୍ତି,
1: ସେମାନେ କିଛି କହୁନାହାନ୍ତି। କି ଯଦି ଜଣେ ଆମେ ଯଦି ମାନବିକତା ଦୃଷ୍ଟିରୁ ଜଣେଇବା କଥା କି ସାହାଯ୍ୟ ହବା କଥା, ଯଦି ବି ଗୋଟେ ମହିଳା ଜାଣିପାରୁନି ମୁଁ କିଭଳି ଭାବେ ଆଇନର ସହାୟତା ନେବି, ମୁଁ ଏଇଟା କହିଦେଲେ କାଳେ ମୋ ଘରର ପରିବାର ଲୋକ ଅସୁବିଧାରେ ଆସିଯିବେ, ପଳେଇବ, ସେଇ କଥାକୁ ବି ଡରୁଛନ୍ତି, ତ ସେମାନଙ୍କ ପାଇଁ କଣ କହିବେ ଆଉ କିଭଳି ଭାବେ ସେ ଆଇନର ସହାୟତା ନେଇପାରିବ ବିନା କିଛି ଦ୍ୱିଧାରେ?
3: ସେଇ ସବୁ କାଉନସିଲିଂ କରନ୍ତୁ, କିଛି ବି ହଉ, ଯଦି କାହା ଘରୁ ଗୋଟେ ଆବାଜ ଆସୁଛି, ପାଖ ପଡୋଶୀ ଲୋକ ସବୁ ଜାଣିପାରୁଛନ୍ତି ସେ ଏଇ ଘରେ ଶାଶୁ ବୋହୂର ଗଣ୍ଡଗୋଳ ହଉଛି, ଦୁଇ ଯାହା ଭିତରେ ଗଣ୍ଡଗୋଳ ହଉଛି, ଇଏ ହଉଛି, ଯଦି କଥାବାର୍ତ୍ତା ମାନେ ଇଏରେ ଯଦି ଭଲ୍ୟୁମ ତାଙ୍କର ବଢିଉଛି, ଆବାଜ ଆସୁଛି, ସେତେବେଳେ ଯଦି ଆଖପାଖ ତିନି ଜଣ ମିଶିକି ତାଙ୍କ ଘରକୁ ଯିବେ, ସେ ଅଟୋମେଟିକ ସେଟା ରାଗଟା କମିବ ଯେ ହଁ କିଏ କିଏ ଆସିଲେଣି ଆମେ ଟିକେ ଥମିଯାଉ, ତ ସେଇ ରାଗଟା କଣ୍ଟିନ୍ୟୁ କରିବନି, ସେଠି ବସିବେ ଟିକେ ଦେରି କଥାବାର୍ତ୍ତା ହେଇ ମାନେ ପାଣି ତାଙ୍କୁ ଦେଇ ଇଏ କରି
1: ଆଶ୍ୱାସନା
3: ଦେବା କଥା। ଆଉ ଯଦି ଆମେ ଜାଣୁଛୁ ଯେ ପାଖ ଘରେ ଝଗଡା ହଉଛି କଣ ହଉଛି, ଯାହା କାନକୁ ସେ ଆବାଜଟା ଆସୁଛି, ତାଙ୍କର ଫର୍ଷ୍ଟ ଡ୍ୟୁଟି ଯେ ମୁଁ ଯାଏ, ମୁଁ ଗଲେ ହୁଏତ ସେଠି ସେମାନେ ଚୁପ୍ ହେଇଯିବେ, ଲୋକ ଲଜା ବୋଲି ଗୋଟେ ଅଛି, ତ ସେ ସ୍ୱାମୀ ସ୍ତ୍ରୀ ଝଗଡା କରୁଥାନ୍ତୁ କି ଶାଶୁ ବୋହୂ ଝଗଡା କରୁଥାନ୍ତୁ କି ଦୁଇ ଯାହା ଝଗଡା କରୁଛନ୍ତି, ଦିଅର ଭାଉଜ କଥା ଝଗଡା ହଉଛି କି ନଣ୍ଡ ଭାଉଜ ଝଗଡା ହଉଛି, ତ ସେଠି ଯଦି ଥାର୍ଡ ପର୍ସନ କିଏ ଯଦି ଆସୁଛନ୍ତି, ତ ଅଟୋମେଟିକ ସେଟା ଝଗଡାଟା ଟିକେ ରହିଯିବ, ଥମିଯିବ, ତ ତାପରେ କଥାବାର୍ତ୍ତାରେ ସେଟାକୁ ଟ୍ୟାକଲ କରିହବ, ତାଙ୍କୁ ବୁଝା ହବ, ତାପରେ ଯେତେବେଳେ ଦେଖିବେ କି ହଁ ସେ ପୀଡିତା ହଉଛି, ତାକୁ ଆଶ୍ୱାସନା ଦିଆହବ, ତାଙ୍କୁ ସଜେଷ୍ଟ କରାହବ ଯେ ହଁ ତୁମେ ଯାଅ କୌଣସି ଆଇନଜୀବୀ ପାଖକୁ ଯାଇକି ତୁମ ପ୍ରୋବ୍ଲେମଟା କୁହ, ତ ସେଠି କାଉନସିଲିଂ କର, ମୋର କିଛି ଦେହରେ କିଛି ବ୍ୟଥା ହଉଛି, ତ ଆମେ ଡକ୍ଟର ପାଖକୁ ଯାଉଛୁ, ଡକ୍ଟରକୁ କନସଲ୍ଟ କରୁଛୁ, ଡକ୍ଟର ମେଡିସିନ ପ୍ରେସ୍କ୍ରାଇବ୍ କରୁଛୁ, ଖାଉଛୁ, କେତେବେଳେ ଅପରେସନ ପାଇଁ ଡକ୍ଟର କହୁଛନ୍ତି, କେତେବେଳେ ମେଡିସିନ ଦ୍ୱାରା ଠିକ ହେଇଯାଉଛି, ସେଭଳିଆ କିଛି ଯଦି ପ୍ରୋବ୍ଲେମ ହଉଛି ସେ ଯାଇକି କୌଣସି ଆଖପାଖରେ ଫ୍ରେଣ୍ଡ ସର୍କଲରେ କହି ଆଇନଜୀବୀ କଣ୍ଟାକ୍ଟରେ ଅଛି, ତାଙ୍କ ସହିତ ଯାଇକି ସେ ଭେଟ କରନ୍ତୁ, କଥା ହୁଅନ୍ତୁ, କଣ କହିଲେ କଣ ହବ, ସେ ସଜେସନ ଦେବେ ଯେ ଯେମିତି ଏଇ ଝଗଡାରେ ନ ବଢୁ, କାଉନସିଲିଂ ହେଇକି ସେଟା ସେ ଘର ଭିତରେ ହିଁ ସଲ୍ଭ ହେଇଯାଉ, ତ ହୁଏତ ଏଟା ଆହୁରି କମିଯିବ ପାରିବାରିକ ହିଂସା।
1: ବହୁତ ବଢିଆ କଥା ମ୍ୟାଡମ। ତେବେ ମ୍ୟାଡମ ଆଜିର ପାରିବାରିକ ହିଂସା ଆଉ ଆଜିର ଯୋଉ ଆଇନଗତ ବ୍ୟବସ୍ଥା ରହିଛି ୟା ବିଷୟରେ ତ ଅନେକ କିଛି କଥା ଆମେ ଜାଣିଲୁ, ଶେଷରେ ଆମର ମହିଳାମାନଙ୍କୁ ଆପଣ କଣ ଉପଦେଶ ଦେବାକୁ ଚାହୁଁଛନ୍ତି?
3: ମହିଳାମାନଙ୍କୁ ମୁଁ ଏ ଉପଦେଶ ଦେବି, ଯେହେତୁ ମୁଁ ବି ନିଜେ ଗୋଟେ ମହିଳା, ମୁଁ କହିବି ଆମେ ସବୁବେଳେ ଭାବୁ ଯେ ଆମ ଘର ଆମ ଫ୍ୟାମିଲି, ମାନେ ମୁଁ ନହେଲେ ଏଇ କାମ ହବନି, ତ ନିଶ୍ଚିତ ଭାବ ଆମେ ସ୍ତ୍ରୀ ଲୋକ ଘରେ ଯଦି କିଛି ନ କରୁଛି ନହିଁ ତ ସେ ଘର ଚଳେଇକି ରହୁଛି, କିନ୍ତୁ ଗୋଟେ କଥା କହିବି, ଘରର ସ୍ତ୍ରୀ ଲୋକ ଏକ୍ସପାୟାର କରିଯାଉଛି, ସେ ଦୁଇ ଦିନ ଚାରି ଦିନ ପାଞ୍ଚ ଦିନ ଦଶ ଦିନ ପରେ ସେ ଘର ଆପେ ଆପେ ଚଳିଯାଉଛି, ତା କାମଟା କିଏ ମେଡ୍ ସର୍ଭେଣ୍ଟ କରିଦଉଛି, କିଏ କେୟାରଟେକର ତା ପାଇଁ ରଖା ହେଇଯାଉଛି, ଶାଶୁ ଶ୍ୱଶୁରଙ୍କ ପାଇଁ ତାଙ୍କ ଯଦି ଦେଖଭାଲ କରିବାକୁ ରଖା ହେଇଯାଉଛି, ଘର କାମ କରିବା ପାଇଁ ମେଡ୍ ରଖିଦଉଛନ୍ତି, ସେ ଘରର କାମ କେବେ ଅଟକୁନି, ତ ସେଟା ଆଗେଇ ଯାଉଛି, ସେ ନିଜର ଗୋଟେ ମି ଟାଇମ୍ ବାହାର କରନ୍ତୁ, ମାନେ ମାଇସେଲ୍ଫ, ସେ ନିଜ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ଆଉ ସମସ୍ତଙ୍କ ପ୍ରତି ଧ୍ୟାନ ଦଉଛନ୍ତି କିନ୍ତୁ ନିଜ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଯେ ସେ କଣ ଚାହୁଁଛନ୍ତି, ନିଜ ଫିଲିଙ୍ଗସ ଗୁଡାକୁ ଏକ୍ସପ୍ରେସ କରନ୍ତୁ, ଅଲଗା ଲୋକକୁ ବି ଜଣାନ୍ତୁ ଯେ ଇଏ ବି ଗୋଟେ ପର୍ସନ ଅଛନ୍ତି, ଗୋଟେ ହ୍ୟୁମାନ ବିଙ୍ଗ, ସେ ଖାଲି ଗୋଟେ ମେସିନ୍ ନୁହଁ, ସୁପର ଓମେନ୍ ନୁହଁ, ତାଙ୍କୁ ବି କିଛି ହର୍ଟ ହୁଏ, ସେ ତାଙ୍କର ବି ଇମୋସନ ଅଛି, ସେଟାକୁ ଏକ୍ସପ୍ରେସ କରନ୍ତୁ, ଘରେ ସ୍ୱାମୀ ବୁଝିପାରୁନି ଶାଶୁ ପାଖରେ କୁହନ୍ତୁ, ଶାଶୁ ବୁଝିପାରୁନାହାନ୍ତି ଶ୍ୱଶୁର ପାଖରେ କୁହନ୍ତୁ, ଯାହା ପାଖରେ କୁହନ୍ତୁ, ଘରେ ଆଉ କେତେ ଜଣ ରିଲେଟିଭ୍ସ ଅଛନ୍ତି, ନିଜର ଫିଲିଙ୍ଗସକୁ ସେୟାର କରନ୍ତୁ, ଆଉ ଯାହା ହଉଛି ନିଜର ଗୋଟେ ମି ଟାଇମ୍ ବାହାର କରି ସେ ନିଜର ଯାହା ବି ପେସନ ଅଛି, ତାଙ୍କୁ ଯୋଉଟା କରିବାର ଇଚ୍ଛା, କିଛି ସମୟ ସେ ନିଜ ପ୍ରତି ଦିଅନ୍ତୁ, କାହିଁକି ସେ ନିଜେ ଯଦି ଖୁସି ରହିବ ସେ ସମସ୍ତଙ୍କୁ ଖୁସି କରିପାରିବ। କାହାକୁ ଯଦି ଗାର୍ଡେନିଂରେ ତାଙ୍କର ପସନ୍ଦ ସେ ଗାର୍ଡେନିଂ କରନ୍ତୁ, କି ମ୍ୟୁଜିକ୍ ପସନ୍ଦ ମ୍ୟୁଜିକ୍ରେ ଯାଆନ୍ତୁ, ଡ୍ରଇଂ ପସନ୍ଦ ପେଣ୍ଟିଂ ପସନ୍ଦ ପେଣ୍ଟିଂ କରନ୍ତୁ, ନିଜର ଗୋଟେ ହବିକୁ ନେଇକି ଚଳନ୍ତୁ, ନିଜେ ଖୁସି ରୁହନ୍ତୁ, ପରିବାରକୁ ଖୁସି ରଖନ୍ତୁ, ନିଜର ଖ୍ୱାଇସ୍କୁ କେବେ ବି ଦବେ କାହିଁକି। ଆମେ ଯେତେ ଆମକୁ ଆମେ ଚୁପ୍ କରିଦଉଛୁ ସେ କଣ ଭାବିବ କହିକି ରଖିଦଉଛୁ, ସେଇଟା ହିଁ ଆଗେ ବଷ୍ଟ ହେଇକି ବାଲାନ୍ସ ହେଇଯାଉଛି।
1: ସିଏ ତାର ନିଜେ ପ୍ରକାଶ କରିପାରୁନି ଆଉ ସେଇଟାକୁ ଯଦି ଅନ୍ୟମାନେ ନ ବୁଝି ପାରୁଛନ୍ତି ତାହେଲେ ବହୁତ ବଡ ସମସ୍ୟା ଘରେ ସୃଷ୍ଟି।
3: ତ ସେଇଟା ଯଦି ସ୍ୱାମୀ ବୁଝିପାରୁନି ଘରେ ତ ଆଉ କେତେ ଜଣ ଅଛନ୍ତି ନା, ତାଙ୍କୁ ବୁଝାନ୍ତୁ। ସ୍ତ୍ରୀ ଲୋକଙ୍କ ଉପରେ ମାନେ ସମସ୍ତଙ୍କ ଆଶା, ସେ ଏଟା କରିବ ଏଟା କରିବ, ସିଏ କାହିଁ କାହା ଉପରେ କଣ ଆଶା କରିପାରିବନି? ଦୁଇ ନଣନ୍ଦ ଭାଉଜ କଣ ଦୁଇ ଭଲ ସାଙ୍ଗ ହେଇପାରିବେନି? ଶାଶୁ ବୋହୁ କଣ ମା ଝିଅ ହେଇପାରିବେନି? ସେ ଗୋଟେ ଘର ଛାଡିକି ଯେତେବେଳେ ଝିଅଟି ଆସୁଛି ସେ ଶାଶୁକୁ ମା ଭଳିଆ ତାକୁ ଟ୍ରିଟ୍ କରୁଛି, ତାଙ୍କ ସେବା ଶୁଶ୍ରୂଷା କରୁଛି, ଶାଶୁର ଠୁ ସେ କଣ ଆଶା କରିପାରିବନି ଯେ ମତେ ସେ ମା ଭଳିଆ ମତେ ଟିକେ ଦେଖନ୍ତୁ, ଖାଇଲୁ କି ନାଇଁ, କି ଟିକେ ବସିଯା, ଏତିକି ତ ସେ ଆଶା କରିପାରୁଛି ନା। ମିଠା କଥା ମିଠା ବାଣୀ ଟିକେ ଶୁଣିଦେଲେ ସେ ପୁରା ଫୁଲି ଏନର୍ଜାଇଜ୍ ହେଇକି ସେ ଆଗକୁ ଆହୁରି କେତେ କାମ କରିଦେବ। ତାଙ୍କୁ ଏନକରେଜ୍ କରିବା କଥା, ମୋଟିଭେଟ୍ କରିବା କଥା, ବାସ୍ ସେଇଆ ହିଁ ଗୋଟେ ସ୍ତ୍ରୀ ଲୋକ ଚାହେଁ।
1: ବହୁତ ବଢିଆ କଥା ମ୍ୟାଡମ୍, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆଜି ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ବହୁତ ବହୁତ ଧନ୍ୟବାଦ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆସନ୍ତୁ ଜାଣିନେବା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ। ସୂଚନାର ପରେ ପରେ ଶୁଣିବେ କେତୋଟି ହିନ୍ଦୀ ଭକ୍ତିଗୀତ। 6:20 ଆକାଶବାଣୀ ଦିଲ୍ଲୀରୁ ରହିଛି ସଂସ୍କୃତରେ ସମ୍ବାଦ। 6:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ କାର୍ଯ୍ୟକ୍ରମ ଯୁବଶକ୍ତି। 6:45 ଆଞ୍ଚଳିକ ସମ୍ବାଦ ଏବଂ 6:55 ଆଜିର ପ୍ରସଙ୍ଗ କାର୍ଯ୍ୟକ୍ରମ। 7:02 ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣିପାରିବେ ସମ୍ବଲପୁରୀ ଭାଷାରେ ଆଞ୍ଚଳିକ ଖବର। 7:15 ଓଡ଼ିଆରେ ସମ୍ବାଦ ଏବଂ 7:25 ଜିଲ୍ଲା ହାଲଚାଲର କାର୍ଯ୍ୟକ୍ରମରେ ଆଜି ଶୁଣିବେ ମୟୂରଭଞ୍ଜ ଜିଲ୍ଲାର ହାଲଚାଲ। ଆଜି ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ଖେତ ଖମାର। ରାତି 8:00 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 8:45 ସମାଚାର ସନ୍ଧ୍ୟା ଏବଂ ରାତି 9:00 ରହିଛି ଇଂରାଜୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:15 କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀରୁ। ଆଜି ରାତି 10:00 ଶୁଣିବେ ଝୁମ୍ ତାନ୍ନା କାର୍ଯ୍ୟକ୍ରମ। 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବା ଡକ୍ଟର ପ୍ରଭା ଆତ୍ରେଙ୍କ ଦ୍ୱାରା ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ମଧୁବନ୍ତୀ। ପରିଶେଷରେ ରାତି 11:00 ରହିଛି ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ଅନୁପ ଜଲଡ଼ାଙ୍କ କଣ୍ଠରେ ରଚନା, ପି କରଣ ମିଶ୍ର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛି 7008248758।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବାଃ, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहाँ देख रहा हूँ असत्य पर सत्य की विजय को जिसे प्रभाष

0: पाटन ने बार बार जिया है। मैं यहाँ देख रहा हूँ हजारों वर्षों की आध्यात्मिक चेतना को, जिसने मानव मात्र के कल्याण की सीख समूचे विश्व को दी है। मैं यहाँ देख रहा हूँ भारत के उस अविनाशी स्वरूप को, जिसे सदियों के कुत्सित प्रयास भी न मिटा सके न हरा सके।
1: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69 ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29 ଅଭିଯୋଗର ଶୁଣାଣି କରି 3 ରେଡ୍କ୍ରସ ପାଣ୍ଠିରୁ 30,000 ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ରେଡ୍କ୍ରସ ପାଣ୍ଠିରୁ 15,000 ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19 ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21 ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6 ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ 1000 ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1 ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ୍ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
3: ତମେ ତ ବଞ୍ଚାଇ ଦେଲ ଦିଦି,
2: କାମରୁ ନୁହେଁ।
4: ଆର୍ବିଆଇ କହେ,
5: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ସୋମନାଥ ଅମୃତ ପର୍ବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଇଛି। 5 ଧରି ଜାରି ରହିଥିବା ଏହି ସମାରୋହ କୁମ୍ଭାଭିଷେକ ସହ ସମାପନ ହୋଇଛି। 11 ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ଦ୍ୱାରା ମନ୍ଦିର ଶିଖରରେ କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଭିଷେକ କରାଯାଇଛି। 90 ଉଚ୍ଚ କ୍ରେନ୍ ବ୍ୟବହାର ମାଧ୍ୟମରେ ଏକ ବିଶାଳ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ଜଳବିଧି ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ଯବାନ ପବିତ୍ର ପ୍ରଭାସ ପଟନ ଭୂମିରେ ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ବାୟୁ ଏବଂ ଭୂମିବାୟୁ ମଧ୍ୟରେ ସମନ୍ୱିତ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଏକ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଶିଖର ଉପରେ ଗତକାଲି ପୁଷ୍ପବୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ଦିରର ଧ୍ୱଜ ପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିଛନ୍ତି। 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ବହୁ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃ ନିର୍ମାଣ ମାଧ୍ୟମରେ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ସୋମନାଥ ମନ୍ଦିର ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳୀଗୁଡ଼ିକ ମଧ୍ୟରୁ ଗୋଟିଏ। ଭଗବାନ ଶିବଙ୍କ 12 ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବେ ସୋମନାଥ ମନ୍ଦିରକୁ ଗଣନା କରାଯାଏ। ଚଳିତ ବର୍ଷ ପ୍ରଥମ ଆକ୍ରମଣର 1000 ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଗତ January 11 and 12 ଅନୁଷ୍ଠିତ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେଠାରେ ପବିତ୍ର ପୂଜା ଏବଂ ଜାତିର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। 72 ଧରି ଓଙ୍କାର ମନ୍ତ୍ର ମଧ୍ୟ ଜପ କରାଯାଇଥିଲା। ପ୍ରଭାସ ପଟନଠାରେ ଏକ ବିଶାଳ ଶୌର୍ଯ୍ୟଯାତ୍ରା ଆୟୋଜନ ସହ ଶତାବ୍ଦୀ ଧରି ସୋମନାଥ ମନ୍ଦିରକୁ ସୁରକ୍ଷିତ ରଖିଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଲୋ ଚଲେ ସୋମନାଥ ଅଧୀନରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାକୁ ଗତମାସ 30 ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 1300 ଅଧିକ ଭକ୍ତ ସୋମନାଥ ଯାତ୍ରା କରିଥିଲେ। 1951 ସୋମନାଥ ମନ୍ଦିର ପୁନଃ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ବର୍ଷ ପୁନଃ ନିର୍ମିତ ମନ୍ଦିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପୂର୍ବରୁ ସ୍ୱାଧୀନତା ପରେ 1947 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ଧ୍ୱଂସାବଶେଷ ପରିଦର୍ଶନ କରିବା ସହିତ ମନ୍ଦିର ପୁନଃ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତର ସାଂସ୍କୃତିକ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ପାଇଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସର୍ଦ୍ଦାର ପଟେଲ ଦୃଢ଼ ବିଶ୍ୱାସ ରଖିଥିଲେ। ଜନଭାଗିଦାରୀ ଏବଂ ଜାତୀୟ ସଂକଳ୍ପ ମାଧ୍ୟମରେ ବର୍ତ୍ତମାନର ଏହି ମନ୍ଦିର କୈଳାସ ମହାମେରୁ ପ୍ରସାଦ ସ୍ଥାପତ୍ୟ ଶୈଳୀରେ ପୁନଃ ନିର୍ମିତ ହୋଇଛି। 2003 ସେଠାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା ବେଳେ 2017 ଏହାକୁ ଅଧିକ ବିକଶିତ କରାଯାଇଥିଲା। 3D ଲେଜର ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ସେଠାରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇପାରିଛି। ମନ୍ଦିରର 27 ଧ୍ୱଜାଦଣ୍ଡ ସ୍ଥାୟୀ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରତିନିଧିତ୍ୱ କରୁଛି। ମନ୍ଦିରରେ ଥିବା 1666 ସୁନା ଖଚିତ କଳସ ଏବଂ 14200 ଧ୍ୱଜ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92-97 ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସୋମନାଥ ଅମୃତ ପର୍ବ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନିନା ସାହୁ ଆପଣମାନେ କାର୍ଯ୍ୟ
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଲାଭ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର 330 କୋଟି ଟଙ୍କା ଖର୍ଚ୍ଚାଥି ଏକାମ୍ର କ୍ଷେତ୍ରର ବିକାଶ ଆଉ 1000 କୋଟି ଟଙ୍କା ଖର୍ଚ୍ଚାଥି ଶ୍ରୀଜଗନ୍ନାଥ ସଂଗ୍ରହାଳୟ ବାଗିର ପ୍ରକଳ୍ପ ଲାଗି ଖର୍ଚ୍ଚା କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକେ ତହକାବାର୍ ଲାଗି ପର୍ଯ୍ୟଟନ ଜରିଏ ସ୍ଥାନୀୟ ଲୋକଙ୍କର ଲାଗି ରୋଜଗାର ତିଆରି କରବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ହେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟର ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଭାରତର ସାଂସ୍କୃତିକ ପରମ୍ପରା ଆଉ ଶୈବପୀଠମାନଙ୍କର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମେ ମାସର ଆଜିର ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱଥି ଭାରତ ତରଫୁ ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ଭାରତର ଇ ସାହସକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛେ ସମାବେଶୀ ବିକାଶ ଲାଗି ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ପ୍ରଯୁକ୍ତି ବିଦ୍ୟା ଆଉ ଆତ୍ମନିର୍ଭରଶୀଳ ଭାରତ ଗଠନଟି ଗୋଟିଏ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 1998 ସଫଲ ପୋଖରାନ ପରୀକ୍ଷଣକେ ଭାରତର ବୈଜ୍ଞାନିକ କ୍ଷମତା ଆଉ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଆଉ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଏସବୁ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଆର୍ ବୈଜ୍ଞାନିକ କୌଶଳ ଜରିଏ ଭାରତର ପ୍ରଗତିଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ବୈଜ୍ଞାନିକ ଆଉ ଗବେଷକମାନଙ୍କ ନିରନ୍ତର ପ୍ରୟାସ ଆଉ ଆତ୍ମନିର୍ଭର ସୁରକ୍ଷିତ ଆଉ ଭବିଷ୍ୟତମୁଖୀ ଭାରତ ଗଠନ ଲାଗି ବହୁତ ଜରୁରୀ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 କାର୍ଯ୍ୟକାରୀ କରବାର ଲାଗି ବିଜ୍ଞପ୍ତି ବାହାର କରିଛନ୍। ଆଇବା ଜୁଲାଇ 1 ତାରିଖନୁ ଦେଶ ଇ ଆଇନ କାମ କରବା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଯୋଜନାଥି ଫି ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବା। ଆମର ସମ୍ବାଦଦାତାଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କା ଖର୍ଚ୍ଚା କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ଅଳଙ୍କାରମାନଙ୍କର ଗନ୍ତି କାମ ଆଜି ଉପରବେଳା 4 ବଜେ ମୂଲ ହୋଇଛି। ଭିନ୍ ଭିନ୍ ରତ୍ନଭଣ୍ଡାରର ଗନ୍ତି ଖେପେ ଖେପେ ପାଖାପାଖି 57 ଘଣ୍ଟାନୁ ଅତକା ହୋଇସାରିଛି। ପୁରା ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁସାରେ ସ୍ୱଚ୍ଛତା ଆଉ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ ଅଧିକାରୀଙ୍କର ଉପସ୍ଥିତି ଗନ୍ତିମନ୍ତି କରାଯାଉଛି। ସନ୍ଧ୍ୟା ଧୂପ ଶେଷ ହେବାର ତକ ଭିତର କାଠନୁ ଭକ୍ତମାନଙ୍କର ଦର୍ଶନ ବନ୍ଦ ରହିବା, ବାହାର କାଠ ପାଖୁ ଦର୍ଶନ ବ୍ୟବସ୍ଥା ଜାରି ରହିବା। ଇତାର ଉତ୍ତରର ଗନ୍ତି ଦିନମାନଙ୍କର ବାବଦେ ସୂଚନା ଇ କ୍ଷେପେ ଉତ୍ତରୁ ଘୋଷଣା କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍।
2: ମଇ ମାସ 11 ତାରିଖ 2026 ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ବରଗଡ଼ ଜିଲ୍ଲାର ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ଗୁଡ଼େସିରା ବଜାର ପରିସନ୍ନ ଡାଲୁଆ ଧାନଗିନା ଆଜିଠାନୁ ମୂଲ ହୋଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଧାନଗିନାର ଶୁଭାରମ୍ଭ କରିଛନ୍। ଏ ଅବସରରେ କେତେଜଣ ଚାଷୀଙ୍କଠାନୁ ଧାନଗିନା ଯାଇଥିଲା, ଆଉ 4 ଜଣ ଚାଷୀଙ୍କୁ ପେକ୍ସ ଆଉ ଆର୍ଏମ୍ସି ତରଫୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟି ଗୁଡ଼େସିରା ପଥର୍ଲା ଗୋବିନ୍ଦପୁର ଚକରକେନ୍ ଗ୍ରାମ ପଞ୍ଚାୟତର 100ରୁ ଅଧିକା ଚାଷୀ ଯୋଗ ଦେଇଥିଲେ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫୁ ଲୋକ ସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ବଜେ ହେବାରକେ ଥିବାର ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ।

ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଠି 72ଟା ଅଭିଯୋଗ ଆସିଥିଲା। ରେଡ୍କ୍ରସ୍ ଅଧୀନ ଜନକୁ 50,000 ଟଙ୍କା ସାହାଯ୍ୟ ବାବଦେ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିନ ହୋଇଥିବା ଜନଶୁଣାଣି ଶିବିରଠି 73ଟା ଅଭିଯୋଗ ଆସିଥିବା ବେଳେ 29ଟାର ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଠି 18ଟା ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଅଭିଯୋଗ ଶୁଣାଣି ଶିବିରଠି 59ଟା ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବାର ଶୁଣାଣି ଶିବିରଠି 105ଟା ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 25ଟା ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକିରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବତି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବତି ରାଇଜେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକିରି ବର୍ଷା ହେବା ବୋଲି ରାଜ୍ୟର 20ଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ 1 ତାରିଖ ଦେଶେ କାର୍ଯ୍ୟକାରୀ ହେବା ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲାର ଆଇଷ୍ଠାନ ମୂଲ ହେଲା ଡାଲୁଆ ଧାନଗିନା ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନହିଥିବାର ଲଘୁଚାପର ପ୍ରଭାବତି ଦେଶର 20ଟା ଜିଲ୍ଲାର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ

0: ପ୍ରସ୍ତୁତ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଆନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ ସଂରକ୍ଷଣ କରିପାରେ ବୋଲି ପ୍ରଦର୍ଶିତ କରିଛନ୍ତି।
1: ଏହା ଦେଖ ରହା ହୁଁ ବିନାଶ ମେ ସୃଜନ କେ ସଂକଳ୍ପ କୋ ଜିସେ ସୋମନାଥ ନେ ଚରିତାର୍ଥ କିଆ ହୈ ମେ ଏହା ଦେଖ ରହା ହୁଁ ଅସତ୍ୟ ପର ସତ୍ୟ କି ବିଜୟ କୋ ଜିସେ ପ୍ରଭାସ ପାଟନ ନେ ବାର ବାର ଜିଆ ହୈ ମେ ଏହା ଦେଖ ରହା ହୁଁ ହଜାରୋଁ ବର୍ଷୋଁ କି ଆଧ୍ୟାତ୍ମିକ ଚେତନା କୋ ଜିସନେ ମାନବ ମାତ୍ର କେ କଲ୍ୟାଣ କି ସିଖ ସମୁଚେ ବିଶ୍ୱ କୋ ଦି ହୈ ମେ ଏହା ଦେଖ ରହା ହୁଁ ଭାରତ କେ ଉସ ଅବିନାଶୀ ସ୍ୱରୂପ କୋ ଜିସେ ସଦିଓଁ କେ କୁତ୍ସିତ ପ୍ରୟାସ ବି ନ ମିଟା ସକେ ନ ହରା ସକେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତକୁ ସ୍କରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉ ନାହିଁ, ବରଂ ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଛି। ନିଜର ଐତିହ୍ୟ ସଂରକ୍ଷଣ ଦ୍ୱାରା ଗୋଟିଏ ରାଷ୍ଟ୍ର ବଞ୍ଚି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 1998 ହୋଇଥିବା ପରମାଣୁ ପରୀକ୍ଷଣକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ପୋଖରାନ୍2 ହୋଇଥିବା ପରମାଣୁ ପରୀକ୍ଷଣ ଜରିଆରେ ଭାରତର ବୈଜ୍ଞାନିକମାନେ ବିଶ୍ୱ ନିକଟରେ ଦେଶର କ୍ଷମତାକୁ ପ୍ରଦର୍ଶିତ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंच गया है। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପବିତ୍ର ସୋମନାଥ ମନ୍ଦିର ଉପରେ ଉଡ଼ୁଥିବା ଧ୍ୱଜ ଭାରତ ବିଶ୍ୱାସର ବିଜୟ ପ୍ରତୀକ ଏବଂ କୋଟି କୋଟି ଭାରତୀୟଙ୍କ ସାମୂହିକ ଚେତନାର ଦିବ୍ୟ ପରିପ୍ରକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ଧ୍ୱଜ ସର୍ବଦା ଦେଶର ଗରିମାର ଗୁଣଗାନ କରିବ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ଦେଇଥିବା ସାତସୂତ୍ରୀ ଆହ୍ୱାନକୁ ଦେଶବାସୀ ପାଳନ କରିବାକୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି ଏହି ଦିବସ 1998 ହୋଇଥିବା ପୋଖରାନ୍ ପରୀକ୍ଷଣର ସଫଳତାକୁ ସ୍କରଣ କରାଉଛି। ଗତ ଦଶନ୍ଧିରେ ଭାରତର ପ୍ରତିରକ୍ଷା ଉତ୍ପାଦନ 174 ଗୁଣ ବୃଦ୍ଧି ପାଇ 1.54 ଲକ୍ଷ କୋଟି ଟଙ୍କାରେ ପହଞ୍ଚପାରିଛି। ସେହିପରି ଏକ ଦଶନ୍ଧିରେ ପ୍ରତିରକ୍ଷା ରପ୍ତାନୀ ପରିମାଣ 34 ଗୁଣ ବୃଦ୍ଧି ପାଇଛି। ଡକ୍ଟର ସିଂ ଘରୋଇ ରାଷ୍ଟ୍ରାୟତ୍ତ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି 2014 ଦେଶରେ ମାତ୍ର 350 ଷ୍ଟାର୍ଟଅପ୍ ରହିଥିଲା। ସମ୍ପ୍ରତି ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଭାରତ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଏନ୍ଡିଏର ବରିଷ୍ଠ ନେତା ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉପରାଜ୍ୟପାଳ କେ କୈଳାସନାଥନ ଆସନ୍ତା ବୁଧବାର ଦିନ ଲୋକନିବାସଠାରେ ଶ୍ରୀ ରଙ୍ଗାସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପୁଡୁଚେରୀ ବିଜେପି ଦାୟିତ୍ୱରେ ଥିବା ନିର୍ମଳ କୁମାର ସୁରନ ଏବଂ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଆସନ୍ତା 45 ଦିନ ମଧ୍ୟରେ ରାଜ୍ୟ ସୀମାନ୍ତରେ ବାଡ଼ ତିଆରି ପାଇଁ ସୀମା ସୁରକ୍ଷା ବାହିନୀକୁ ଜମି ହସ୍ତାନ୍ତର କରାଯିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଗଠିତ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସ ସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍ ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ର ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ 5ମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା, ଇସ୍ରାଏଲ୍, ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବା ବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ 1000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: सुदूर सदर अपहंच अंचल स्वर उत्सव महोत्सव सभा समिति समारोह प्रगति दुर्गति और संगतिर अभिव्यक्ति को नहीं आंचलिक संवाद विभाग पक्षर प्रस्तुत करुचु जिला हालचाल। आज जिला हालचाल शुणु मयूरभंज जिला संपर्क में तथ्य देखते सांबादिक कल्याण कुमार सिन्हा और उपस्थापन मु लहरिका पट्टनायक। बारीपदार जिलापा सम्मेलन कक्ष में विभिन्न योजनार अग्रगति संपर्क में गृह निर्माण और नगर उन्नयन मंत्री डॉ कृष्णचंद्र महापात्र समीक्षा करते संपर्क में मंत्री डॉ कृष्णचंद्र महापात्र
2: आम मयूरभ जिला को एक आदर्श जिला बनवाई चाहू तेनाली चारिटा यूएलबी आहरी आम छोटी नुआ यूएलबी तैयारी करेणु नुआ यूएलबी कार्यक्रम आरंभ कर नुआ कम आरंभ करने ड्रेनेज स्ट्रीट लाइट रोड पैसा दिखाई अफिस् जो जगह मिली से अफिस् बिल्डिंग पैसा देचु नुआ यूएलबी को तुरंत कार्यक्षम करने सहित आलोचना करागला जो यूएलबी पुराणा अच्छी सब अधिक बजेट पैसा दिखाई मोर डिपार्टमेंट को सहित सहित तल स्तर कोलबी स्तर में रिव्यू करी सोनपुर रिव्यू कल अनुगुण जिले में कल से आज मयूरभ जिले में जो चारिटी पुराणा यूएलबी और छोटी नुआ यूएलबी रिव्यू कल आगामी दिन में जितने पैसा आसूस तल स्तर में त्वरान्वित गति में काम हेले डेवलपमेंट टा लोक को दिशिव लोकता लाभवान हो पार जी भूल कर रिव्यू धरव
0: महाराजा श्री रामचंद्र भंजदेव विश्वविद्यालय पक्षर परिचालित युक्त तीन चूड़ांत परीक्षा फल प्रकाश पाई परीक्षा फल संपर्क में कुलपति प्रोफेसर महेन्द्र कुमार महांती कहते
3: एक्चुअली आमर आज महाराज श्री रामचंद्र भंजदेव यूनिवर्सिटी आज यूजी परीक्षा रिजल्ट बाहर एक्चुअली आर्ट्स साइंस कॉमर्स तीन टा फैकल्टी जो अच्छी आर्ट्स 85.90% साइंस 70.28% कॉमर्स 73.73% ओवरऑल 81.59% रिजल्ट आर वर्ष आर वर्ष 81.29% ए वर्ष अधिक भल हो आर वर्ष चिंता करूँ आधिक भल रिजल्ट बाहर
0: सांताली भाषार लिपि अलचिकीर स्रष्टा पंडित रघुनाथ मुर्मू जयंती विभिन्न अनुष्ठान पक्षर् पालित हो जाएछि। कुलियणा ब्लक्र सुखुआपड़े आयोजित उत्सव में वक्ता पंडित रघुनाथ मुर्मू जीवनी और अवदान संपर्क में आलोचना करते उपलक्षे सांस्कृतिक कार्यक्रम अनुष्ठित होता बारीपदा पौरांचल पालवणी ठारे पंडित रघुनाथ मुर्मू स्मारकी कमिटी पक्षर् आयोजित उत्सव में पूर्वतन बाचस्पति सानंद मारांडी जिला परिषद अध्यक्ष भारती हांसदा नगरपाला कृष्णानंद महांती पूर्वतन मंत्री सुदाम मारांडी विजु जनता दल राज्य उपसभापति प्रणव प्रकाश दास प्रमुख जोगदे सांताली भाषार सुरक्षा और प्रसंग उपरे गुरुत्वारोप करते बारीपदा सरस्वती शिशु विद्या मंदिर छात्र पार्थ सारथी महांत चलित बर्ष मैट्रिक परीक्षा में मोट 600 नंबर 588 नंबर रखी राज्य टॉपर होती बारीपदा पौरांचल मधुबन साई बासिंदा पार्थ सारथी बापा गणेश महांत जणे पाइप मिस्त्री और मां सावित्री महांत आशाकर्मी भाव कार्यरत अच्छा परिवार आर्थिक स्थिति स्वच्छल नथिबा बेले छात्र पार्थ सारथी ए सफलता अन्यमानक पाई प्रेरणा सृष्टि करिछि। बारीपदा पौर परिषद सम्मेलन कक्ष में आयोजित स्वतंत्र उत्सव में नगरपाल कृष्णानंद महांती उपनगरपाल सीमा दास छात्र पार्थ सारथी को संबर्धित करपरि कुड़माली सांस्कृतिक संघ एवं कडमी शिक्षक मंच पक्षर् छात्र पार्थ सारथी महांत संबर्धित कर बारीपदार शहीद स्मृति भवन ठारे ओडिशा विद्युत कर्मचारी महासंघ पक्षर् राज्यस्तरीय विश्व श्रमिक दिवस पालन करा उत्सव में राज्यसभा सांसद दिलीप राय मुख्य अतिथि भाव जोगद वर्षा और झड़ तूफान समय विद्युत कर्मचारी निष्ठार सह कार्य कर उत्सव में पूर्वतन मंत्री प्रवीण चंद्र भंजदेव महासंघर कार्यकारी सभापति राजीव महांती साधारण संपादक ज्योतिकृष्ण बेहरा दुर्गा प्रसाद महांती प्रमुख विद्युत कर्मचारी विभिन्न समस्या संपर्क में आलोचना करते जिला हालचाल आज इतनी आसंता काली जिला हालचाल शुणे नवरंगपुर जिला संपर्क में
4: आपण मैंने कार्यक्रम शुणुंट आकाशवाणी कटक केन्द्र
5: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমনে আছে?
6: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্যে চেটিনাড সিমেন্ট উপরে
7: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার।

0: ହେଲା କିଶୋରୀ ମାନଙ୍କର, କିଶୋରୀ ମାନଙ୍କୁ ମାନେ ଆମେ ଯୋଉ ଲିଷ୍ଟ କରିକି ରଖିଛୁ ଆମର 11 ରୁ 18 ବର୍ଷ ଭିତରେ ଯୋଉ ଝିଅମାନେ ଅଛନ୍ତି ତାଙ୍କୁ ମାନେ ସପ୍ତାହକୁ ଗୋଟେ ଦିନ ମିଟିଂ ଡକଉଛୁ, ସେମାନେ ମିଟିଂ ଆସୁଛନ୍ତି, ସେଇଦିନ ମାନେ ତାଙ୍କୁ ଗୋଟେ ଗୋଟେ ଫଲିଫର ବଟିକା ଦଉଛୁ ଖାଇବା ଲାଗି, କି ଯେମିତିକି ଆଜିର ଝିଅ କାଲିର ମା, ସେଥିପାଇଁ ତାଙ୍କୁ ମାନେ ଧ୍ୟାନ ଦିଆଯାଉଛି। ସେଇଥିପାଇଁ ଏବେ ଯଦି କିଶୋରୀ ବୟସରେ ତାଙ୍କୁ ଯଦି ଧ୍ୟାନ ନ ଦେଲେ ପରେ ସେମାନେ ଯେତେବେଳେ ମା ହେବେ ସେତିକିବେଳେ ଦୁର୍ବଳ ଶିଶୁ ମଧ୍ୟ ଜନ୍ମ ହେବେ, କି ମା ଯଦି ଦୁର୍ବଳ ଥିଲେ ଶିଶୁ ମଧ୍ୟ ଦୁର୍ବଳ ହେଇପାରିବ। ସେଇଥିପାଇଁ ସପ୍ତାହକୁ ଗୋଟେ ଗୋଟେ ଫଲିଫର ବଟିକା ଦିଆଯାଉଛି। ଆଉ ଝିଅମାନଙ୍କୁ ଆମେ ଏଟାରେ ମଧ୍ୟ ବୁଝାଉଛୁ କି ଝିଅକୁ ଯଦି 18 ବର୍ଷ ନ ହେଇକି ଆଗରୁ ମ୍ୟାରେଜ କରିବାଟା ଭଲ ନୁହେଁ, ସେଟା ମଧ୍ୟ ଜଣାଉଛୁ। ଆଉ 18 ବର୍ଷ ପରେ ତାର ମ୍ୟାରେଜ ହେଲେ ଗୋଟେ ସୁସ୍ଥ ମା ହେଇପାରିବ କହିକି।
1: ତ ନାନି, ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ଆଉ ଯେନ୍ ଅଙ୍ଗନବାଡି କର୍ମୀ ହିସାବରେ ଯେତେ ସବୁ ସୁବିଧା ଅଛେ ଜଣାଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଜୁହାର
2: ବିର୍ସୁ ଭାଇ।
3: ହଁ ଦାଦା,
2: ଦେଖ ଆମର ଭାଇ ବହିର ମାନେ ଆମର ବୈଠକ ନେ ଆସିଲେ ସେମାନେ ଯେତେ ଖୁସି ହେସନ୍ ତାଠୁ ଅଧିକା ଆମେ ଖୁସି ହେସୁ।
3: ସତେ ଗା,
2: କାଇଁଥି ଲାଗି କହ?
3: କାଇଁଥି ଲାଗି ବୋଇଲେ, ଏକ ତ ନୂଆ ଜାଗାର ନୂଆ ଚାଷୀ, ତାଙ୍କେ ଦେଖିକିରି ଆମକେ ବଢିଆ ଲାଗ୍ସି। ତାର ସାଙ୍ଗେ ତାଙ୍କର ଯେନ୍ ମନ ଭିତରେ ଯେନ୍ ଇଚ୍ଛାଟା ଅଛେ କି ମୁଇଁ ଏନ୍ତା ଚାଷବାସ କରସି, କି ନୂଆ ନୂଆ ଜ୍ଞାନ କୌଶଳ ମାନକେ ବ୍ୟବହାର କରିକିରି ସେମାନେ ଚାଷବାସ କରୁଛନ୍, ଇ କଥା ମାନକେ ଆମର ବୈଠକ ନ ସେମାନେ କହେସନ୍, ଆରୁ ସେ କଥା ବଢିଆ ଲାଗ୍ସି।
2: ଆରୁ ସେମାନେ ଫେର ଏଇ ଯେନ୍ ନୂଆ ଜାଗାଥି ଆସିଥିସନ୍, ଆମର ଏଇ ଯେନ୍ ଷ୍ଟୁଡିଓ ଭିତରେ ବସନ୍, ଇନର ଯେନ୍ ମାଇକ୍ ମାନଙ୍କର ସେଟିଂ ଅଛେ, ସବୁ କଥା ମାନକେ ଦେଖସନ୍ କି ଏନ୍ତା ଜାଗାନେ ମୁଇଁ ପହଞ୍ଚି ପାରିଲି ବୋଲିକିରି ଫେର ସେମାନେ ଖୁସି ହେସନ୍,
3: ବନେ କରି ଖୁସି ହେସନ୍ ଗା।
2: ହଇ, ଆରୁ ଇଥିର ଲାଗିନ ଇ ଯେନ୍ ବ୍ୟବସ୍ଥାଟା କରାହେଇଛେ, ଇଥିର ଲାଗିନ ଆମେ ସବୁ ଚେଷ୍ଟା କରୁଛୁ ଯେ ଆମର ଚାଷୀ ଭାଇ ବହିନ ମାନେ ଆମର ପାଖକେ ଚିଠି ମାନେ ଲେଖବେ, ଆମର କାର୍ଯ୍ୟକ୍ରମ ମାନକେ ଶୁଣିକରି ଆମେ ଯେନ୍ ଆଡ୍ରେସ ମାନେ ଦେଉଛୁ ହେଲେ ଆମେ ଜାଣିପାରମା ଯେ କେନ୍ କୁହନାହାନ୍ତି, କେନ୍ ଚାଷୀ ଭାଇ ଅଛେ, ସେ ଚାଷବାସ କରୁଛେ, ଆମର କଥା ମାନକେ ଶୁଣୁଛେ, ହେଲେ ତାଙ୍କୁ ଫେର ଆମର ବୈଠକ ନେ
3: ସାମିଲ
2: କରିପାରମା। ହେଲେ ସେଟା ତ ଠିକ ହେ,
3: ଚାଷବାସର କଥା ତ ବହୁତ କିଛି ଶୁଣିଲାନ, ବୋଇଲେ ଚାଲ ଗୀତ ପଦେ ଶୁଣି ପକାଉ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଆମକୁ ପ୍ରତିବର୍ଷ ରଥ ନିର୍ମାଣ ପାଇଁ 865 ଖଣ୍ଡ ରଥ କାଠ ଦରକାର ପଡ଼ିଥାଏ ଏବଂ ଚଳିତ ବର୍ଷ ଯାହା ବି ଆବଶ୍ୟକୀୟ ରଥ କାଠ ରଥ ଖଳା ପାଇଁ ଏବଂ ଆମର ଖପୁରିଆରେ ଯେଉଁ ସମିଲ୍ ଅଛି ବା କରତକଳ ଅଛି ସେଥିରେ ସେମାନେ ପ୍ରାୟତଃ ଯୋଗାଇ ସାରିଲେଣି ଏବଂ ବାକି ଯାହା ଅଛି ତାଙ୍କୁ ଆମେ ଆମକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଠିକ୍ ସମୟରେ ତାହା ଯୋଗାଇ ଦେବେ। ରଥ କାଠ ସହିତ ରଥ ନିର୍ମାଣ ପାଇଁ ଆହୁରି ଯାହା ବି ବ୍ୟବସ୍ଥା କରିବା କଥା ଆମର ପରମ୍ପରା ଅନୁସାରେ ତାହାକୁ ଆମେ କରିସାରିଛୁ। ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେଠି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି, ଭୋଇ ସେବକ ଅଛନ୍ତି, କମାର ସେବକ କିମ୍ବା ରୂପକାର ସେବକ ସେମାନଙ୍କ ସହଯୋଗରେ ଶୃଙ୍ଖଳାର ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏବେ ବାକି ଯାହା ବି ଦିବସ ଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ହିସାବରେ ହେବ। ଶ୍ରୀକ୍ଷେତ୍ରରେ ହଉରୀ ତିଥି ଦିନ ପ୍ରତି ରଥର 2 ଲେଖାଏଁ ଚକ ଅଖ ସଂଯୁକ୍ତ କରାହେଉଛି, ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
1: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢ଼ୁଛି ଏ ବର୍ଷ ଆହୁରି ଅଧିକ ହେବ। ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବାୟତ ନିଯୋଗ ମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
0: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକ ଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର, ଯାହା ପ୍ରଭୁଙ୍କର ଜନ୍ମବେଦୀ, ତାହା ଦେହରେ ବହୁତ ନବକଳେବର ହେଉଛି। କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆକରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣା ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ ଏବଂ ବାକି 3 ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେହି ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ନାଇଁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ।

0: ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତିବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟ୍କୁ ଦେବୁ। ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
0: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହିସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା RDCଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରିନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ATMରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏହି ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
1: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
0: ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ।
1: ଜୟ ଜଗନ୍ନାଥ, ଧନ୍ୟବାଦ।
2: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ୟେ ଜବାନୀ ହେ ଦିୱାନୀ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ କଥାଚିତ୍ର ଦିଲ୍ ଚାହତା ହେରୁ, କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ସ୍ୱଦେଶ କଥଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହରିହରନ୍ ଏବଂ କୈଳାସ ଖେର।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ରାତି 9:00 ରହିଛି ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମଦାନନା ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରତିକାନ୍ତ ଶତପଥୀଙ୍କ କଣ୍ଠରେ, ରଚନା ଗୁରୁ ଶତପଥୀ।

ଶ୍ରୋତା ବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଝୁମ୍ ତାନାନା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଡକ୍ଟର ପ୍ରଭା ଆତ୍ରେଙ୍କ ଦ୍ୱାରା ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ମଧୁବନ୍ତୀ।

ଲାରୋ 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ଏଥିସହିତ ଶେଷ ହୋଇଛି ଆଜିର ଆମର ସମସ୍ତ କାର୍ଯ୍ୟକ୍ରମ। ତେବେ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:00 ବାଜି